ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ପଞ୍ଚମ ଦିନ 2026 ମସିହା ମେ ମାସର 25 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58।

ଆରମ୍ଭ ହେଉ ପ୍ରେମରେ, ଦିନକୁ ପରିପୂର୍ଣ୍ଣ କର ପ୍ରେମରେ, ଦିନର ପରିସମାପ୍ତି ଘଟୁ ପ୍ରେମରେ। ଏହା ହିଁ ଭଗବତ ପ୍ରାପ୍ତିର ଏକମାତ୍ର ଉପାୟ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଠାରେ ଆସନ୍ତୁ ଶୁଣିବା ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା ଏବଂ ପ୍ରଣତି ମିଶ୍ରଙ୍କ କଣ୍ଠରେ ଭକ୍ତି ଗୀତ, ଗୀତ ରଚନା କନକ ମଞ୍ଜରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 meters ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ଶୁଣୁଥିଲି ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରଣ କରେ ଆମର ଚିନ୍ତା। ଚିନ୍ତା ଶୁଭ ହେଲେ ଫଳ ଶୁଭ ହୁଏ, ଆଉ ଚିନ୍ତା ଖରାପ ହେଲେ କାର୍ଯ୍ୟ ବି ଖରାପ ହୁଏ, ସ୍ୱାଭାବିକ ଭାବରେ ଫଳ ବି ଖରାପ ହୋଇଯାଏ। ଉଦାହରଣ ସ୍ୱରୂପ ଧରାଯାଉ, ଜଣେ ଜଣଙ୍କ ପ୍ରତି ଈର୍ଷା କଲା ବା ଦ୍ୱେଷ କଲା, ଚିନ୍ତା ସ୍ତରରେ ଏହା ଘଟିଲା, ପରବର୍ତ୍ତୀ ପର୍ଯ୍ୟାୟରେ ତାହା କାର୍ଯ୍ୟରେ ପରିଣତ ହୋଇ ଅନ୍ୟ ଜଣଙ୍କର କ୍ଷତି ଘଟେଇବ। ସେ ଲୋକଟି ଯେତେବେଳେ ତାର କ୍ଷତି ଘଟେଇଥିବା ବ୍ୟକ୍ତି ଜଣକୁ ଜାଣିବ, ତା ପ୍ରତି ତାର ଶତ୍ରୁଭାବ ଜାଗିବ ଏବଂ ଏ ଭାବଟି ବିଭିନ୍ନ ବାଟରେ କାର୍ଯ୍ୟ କରିବ ଜୀବନ ସାରା। ଏ ଈର୍ଷା, ଦ୍ୱେଷ, ବିଦ୍ୱେଷ ସବୁ ମାନସିକ ସ୍ତରରେ ଜନ୍ମ ହେଲେ ମଧ୍ୟ ଏସବୁ ଯେତେବେଳେ କାର୍ଯ୍ୟରେ ପରିଣତ ହୁଅନ୍ତି, ସେଥିରେ ଜଡ଼ିତ ଥିବା ଲୋକ ଧରା ପଡ଼ିଯାଏ, ଶୀଘ୍ର ହେଉ ବା ଡେରି ହେଉ। ଏପରିକି ମନରେ କାହା ପ୍ରତି ଈର୍ଷା ବା ବିରୋଧୀ ଚିନ୍ତା କରୁଥିଲେ ମଧ୍ୟ ତାହା ମୁହଁର ଭାବରୁ, କଥାରୁ ଆଉ ବ୍ୟବହାରରୁ ଧରା ପକାଇଦିଏ ନିଜକୁ। ତେଣୁ ମୁଁ ଯଦି ମନ ଭିତରେ କାହାର କ୍ଷତି ଚିନ୍ତା କରୁଛି ବୋଲି ସେ ଲୋକ ସାମାନ୍ୟ ଆଭାସ ପାଇଲା, ସେ ମୋତେ କିଭଳି ଭଲ ପାଇପାରିବ କହନ୍ତୁ ତ? ଖୁବ୍ ବିରଳ ଲୋକ ଅଛନ୍ତି ଯେଉଁମାନେ ଏସବୁକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଆମେ ଯେତେବେଳେ ମଣିଷ, ଆମ ଭିତରେ ଏସବୁ ମନ୍ଦ ଚିନ୍ତା ଆସିବ, ବସା ବାନ୍ଧିବ ଏବଂ ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ଆମକୁ ମଧ୍ୟ ଉସ୍କେଇବ। ଆମ ଭିତରକୁ ଯେ ଭଲ ଚିନ୍ତା ଆସନ୍ତି ନାହିଁ ଏଭଳି କଥା ନୁହେଁ, ଆସନ୍ତି, କିନ୍ତୁ ମନ୍ଦ ଚିନ୍ତା ଗୁଡ଼ାକ ବହୁ ସଂଖ୍ୟାରେ ଶୀଘ୍ର ଶୀଘ୍ର ଆସନ୍ତି। ଆଉ ଗୋଟିଏ କଥା ଦେଖନ୍ତୁ, କେଉଁଠି କିଛି ସୁବିଧା ବା ଫାଇଦା ଆମକୁ ମିଳିଯାଉଛି, ଆମେ ଖୁସି ହୋଇ ତାକୁ ଗ୍ରହଣ କରିନେଉଛୁ, ସେଥିରେ ଭଲମନ୍ଦ ଦିଗଟାକୁ ଆମେ ଆଡ଼େଇ ଦେଉଛୁ। ଗୋଟିଏ ସୁନ୍ଦରୀ ଝିଅ ଦେଖିଲୁ, ମନରେ କାମନାର ଲାଳସା ଜାଗୁଛି, ଅନେକ ସେହି ଲାଳସାର ଭୟାବହ ପରିଣାମ ଚିନ୍ତା କରି ତାକୁ ମନରୁ ଦୂରେଇ ଦେଉଛନ୍ତି ଗୋଟିଏ ସାମାଜିକ ଶୃଙ୍ଖଳାର ଦାୟରେ। ଆଉ କେତେକ ଉଚ୍ଛୃଙ୍ଖଳ ହୋଇ ବିଭତ୍ସ କାଣ୍ଡମାନ ଘଟାଉଛନ୍ତି। କେଉଁ ଗୋଟିଏ ଯଶ ପାଇଁ, ସମ୍ମାନ ପାଇଁ, କ୍ଷମତା ପାଇଁ ଆମେ ପରସ୍ପରକୁ ଈର୍ଷା କରିବାରେ ଲାଗୁଛୁ, କ୍ଷଣିକ ପ୍ରାପ୍ତି ପାଇଁ ଦୀର୍ଘଦିନର ସମ୍ପର୍କ ମଧ୍ୟ ବଳି ପଡ଼ିଯାଉଛି। ଏସବୁ କଥାକୁ ବିଚାର କଲେ ମନେ ହେବ ଯେ ଜଣେ ସାଧାରଣ ମଣିଷ ପକ୍ଷରେ ଏସବୁ ହେଉଛି ସ୍ୱାଭାବିକ କଥା। ଯେଉଁମାନେ ସାଧୁ ନିର୍ବିକାର ସ୍ତରରେ ଥାଆନ୍ତି ସେମାନଙ୍କର କଥା ଭିନ୍ନ, କିନ୍ତୁ ଆମେ ଯେଉଁମାନେ ସାଧାରଣ ଭାବରେ ମଣିଷ, ଆମେ କେହି ଜୋର କରି କହିପାରିବା ନାହିଁ ଯେ ଆମ ଭିତରେ ପାପ ଚିନ୍ତା ନାହିଁ ବା ଆମେ ପାପ ଚିନ୍ତା ମନକୁ ଆଣୁନା। ଏ କଥାଟି ଏଭଳି ସତ୍ୟ ଯେ କେହି ଯଦି ମନା କରେ ଏ ସମ୍ପର୍କରେ, ତେବେ ବୁଝିବାକୁ ହେବ ସେ ମିଛ କହୁଛି। ଏଭଳି କହିବାର ମଧ୍ୟ ଆବଶ୍ୟକତା ନାହିଁ, ପାପ ଚିନ୍ତାମାନେ ମନକୁ ଆସିବେ, କାରଣ ସଂସାରରେ ଏତେ ମାୟା ପ୍ରଲୋଭନ ଭର୍ତ୍ତି ହୋଇ ରହିଛି, ଆଉ ମଣିଷର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ସେମାନେ ବିଭିନ୍ନ ପାପ ଚିନ୍ତା ଆଣିବେ। କିନ୍ତୁ ଜଣେ ଭଲ ମଣିଷର କାମ ହେଉଛି ସେ ଚିନ୍ତାମାନଙ୍କୁ ଟିକିଏ ପରଖିବା। ଏଥିପାଇଁ ଆଉ ଯେଉଁ ସବୁ ଉପାଦାନ ଦରକାର ହୁଏ ଆମ ଭିତରେ, ତାହା ହେଉଛି ସଂସ୍କାର, ଶିକ୍ଷା, ଜ୍ଞାନ ଏବଂ ବିବେଚନା ଶକ୍ତି। ଏସବୁର ସାହାଯ୍ୟ ନେଇ ଏ ଚିନ୍ତାଗୁଡ଼ିକୁ ପରଖିଲେ ସେଥିରେ ଭଲମନ୍ଦ ବାରି ହୋଇ ଦିଶନ୍ତି, ଯାହାଫଳରେ କାହାକୁ କାର୍ଯ୍ୟକାରୀ କରିବା ଆଉ କାହାକୁ କାର୍ଯ୍ୟକାରୀ ନ କରିବା

ଏ ନିର୍ଣ୍ଣୟ ନେବାଟା ସୁବିଧା ହୁଏ। ଯେଉଁମାନେ ଏ ପରୀକ୍ଷାଟି ଜାରି ରଖନ୍ତି କାଳକ୍ରମେ ତାହା ସେମାନଙ୍କର ଏକ ଶକ୍ତିରେ ପରିଣତ ହୋଇଯାଏ। କୌଣସି ଚିନ୍ତାର ପରିଣାମଟି ତାଙ୍କୁ ସଙ୍ଗେ ସଙ୍ଗେ ଜଳଜଳ ହୋଇ ଦିଶେ, ଫଳରେ ସେମାନେ ତ ପାପ କାର୍ଯ୍ୟ କରନ୍ତି ନାହିଁ, ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯିବା ଫଳରେ ପାପ ଚିନ୍ତା ମନକୁ ଆସିବାଟା ମଧ୍ୟ କମିଯାଏ, ଆଉ ପାପ କାର୍ଯ୍ୟ କରିବାର ତ ପ୍ରଶ୍ନ ହିଁ ଉଠୁନି। ଏହି କାର୍ଯ୍ୟଟି ଯାହା ଆମେ କରିପାରନ୍ତେ ତାହା କରିବାର ମୋଟେ ଅଭ୍ୟାସ ବା ଆଗ୍ରହ ଆମର ରହୁନଥିବାରୁ ପାପ ଚିନ୍ତାମାନେ କେବଳ ଯେ ଆମ ଭିତରକୁ ପଶୁଛନ୍ତି ତାହା ନୁହେଁ, ସେଭଳି କାମ କରିବା ପାଇଁ ମଧ୍ୟ ଆମକୁ ପ୍ରଭାବିତ କରି ପକାଉଛନ୍ତି। ଆମ ଶରୀରରେ ବିଭିନ୍ନ ରୋଗ ଜନ୍ମ ନେଲାବେଳେ ଆମର ରୋଗ ପ୍ରତିରୋଧକ ଶକ୍ତି ତାକୁ ବିନାଶ କରିଦିଏ ଏବଂ ଏହାଦ୍ୱାରା ଆମେ ଅନେକ ରୋଗରୁ ଆପଣା ଛାଇ ରକ୍ଷା ପାଇଯାଉ। ସେହିଭଳି ଏହି ପାପ ଚିନ୍ତାମାନଙ୍କୁ ନିଜ ଭିତରେ ଥିବା ସଂସ୍କାର, ବିଦ୍ୟା ଏବଂ ବିବେକ ରୂପକ ପ୍ରତିଷେଧକ ଶକ୍ତି ଦ୍ୱାରା ମାରିବାକୁ ପଡ଼ିବ। ପାପ ଚିନ୍ତାମାନେ ଆସିବେ କିନ୍ତୁ ପ୍ରଭାବ ଦେଖାଇ ପାରିବେ ନାହିଁ। ଉପାୟଟି ଆଦୌ କଠିନ ନୁହେଁ, ବରଂ ଖୁବ୍ ସରଳ, କାରଣ ଏଥିପାଇଁ ଆମକୁ କାହା ଉପରେ ନିର୍ଭର କରିବାକୁ ପଡ଼ୁନାହିଁ, କେବଳ ଅଭ୍ୟାସ ଲୋଡ଼ା।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଋଷଭ ପୁତ୍ର ନବଯୋଗୀନ୍ଦ୍ର ନିଜ ଇଚ୍ଛାକ୍ରମେ ଭ୍ରମଣ କରୁ କରୁ ନିମି ରାଜାଙ୍କ ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଛନ୍ତି। ନିମି ସେମାନଙ୍କଠାରୁ ଆତ୍ୟନ୍ତିକ ମଙ୍ଗଳର ଉପାୟ ଜାଣିବାକୁ ଚାହିଁଛନ୍ତି। ପ୍ରଥମେ ଯୋଗୀନ୍ଦ୍ର କବି କହିଛନ୍ତି ଯେ ଏହି ସଂସାରରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କମଳ ସେବା ହିଁ ଆତ୍ୟନ୍ତିକ ମଙ୍ଗଳପ୍ରଦ। ହରିଲୀଳା ଶ୍ରବଣ ଓ ଆତ୍ମନିବେଦନ ରୂପ ବ୍ରତ ଧାରଣ କରି ଭକ୍ତଗଣ ପରମ ଶାନ୍ତି ଲାଭ କରିଥାନ୍ତି। ଭକ୍ତି, ଭଗବତ ଦର୍ଶନ ଓ ସଂସାର ବିରକ୍ତି ଯୁଗପତ ଆସି ଉପସ୍ଥିତ ହୋଇଥାଏ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ, ଶୁଣିପାରିବି ଆକାଶବାଣୀ ଦିଲ୍ଲୀରୁ।

0: ଅପରେସନ୍ ସିନ୍ଦୁର ସମ୍ୟାତି କମ୍ପାନୀ ଡ୍ରୋନ୍ ଟେକ୍ନୋଲୋଜି ସଫଲ ବ୍ୟବହାର ଲାଗି ପ୍ରଶଂସା କରିଛନ୍ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଲାଗି ଅତ୍ୟାଧୁନିକ ହଷ୍ଟେଲ ଆଉ ଇଭି ବସ୍ ସେବାର ଘୋଷଣା କରିଛନ୍। ରାଜ୍ୟ ହେଉଥିବା ଜବରଖରାକେ ନଜରଥି ରଖିକରି ଆଜି ଭୁବନେଶ୍ୱରରେ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକେ ଗୋଟେ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରବାର୍ଥି ସହଜ କରବାର୍ ଲାଗି ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ବିଶେଷଜ୍ଞମାନଙ୍କର ଗୋଟେ ଦଲ ନିୟୋଜିତ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ସିବିଏସ୍ଇ ପରୀକ୍ଷା ଫଲ ବାହାରବାର ଉତ୍ତରୁ ସେବା ପୋର୍ଟାଲ ବାବଦେ ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କର ତରଫରୁ କରାଯାଇଥିବା ଅଭିଯୋଗ ଆଉ ମତାମତକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଗୋଟେ ବିବୃତ୍ତି କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଲ ବ୍ୟବସ୍ଥାର ବୈଷୟିକ ଉନ୍ନତି ଲାଗି କାମ କରିବେ। ବିଶେଷଜ୍ଞ ଦଲ ରିପୋର୍ଟ ଆଧାରିତ ସଂଶୋଧନମୂଳକ ପଦକ୍ଷେପ ବି ନିଆଯିବା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଲାକାଲ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିକରି ଇଣ୍ଟର୍ଣ୍ଣସିପ୍ କରୁଥିବା ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟ ସଂଗ୍ରହାଳୟ ପାଖାପାଖି 20 ଜଣ ଛାତ୍ରଛାତ୍ରୀ ପ୍ରତ୍ନତତ୍ତ୍ୱ, ପ୍ରାଚୀନ ମୁଦ୍ରା, ପୋଥି, କଳା ଆଉ କାରୁକାର୍ଯ୍ୟ ବିଭାଗଟି ଇଣ୍ଟର୍ଣ୍ଣସିପ୍ କରୁଛନ୍। ଏଥିର ଜରିଆରେ ଛାତ୍ରଛାତ୍ରୀମାନେ ପଢ଼ାବହି ବାହାରେ ପ୍ରୟୋଗାତ୍ମକ ଅନୁଭୂତି ପାଇକରି ଦକ୍ଷତା ବିକାଶ କରୁଛନ୍। ଇଟା ଇତିହାସ ଆଉ ପ୍ରତ୍ନତତ୍ତ୍ୱ କ୍ଷେତ୍ରଟି ଗବେଷଣାକେ ତହକାବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରବାର ଉଦ୍ଦେଶ୍ୟଟି ଆଜି ପାଳନ ହେଉଛି ବିଶ୍ୱ ଥାଇରଏଡ୍ ଦିବସ। ଏହି ରୋଗର କାରଣ, ପ୍ରଭାବ ଆଉ ଇତା ନିରାକରଣ ବାବଦେ ଲୋକ ଅୟତ୍କା ସଚେତନ କରବାରଟା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ଶରୀରଟି ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ବି ଜୀବନଶୈଳୀଟି ଇତାର ଭୂମିକା ବହୁତ ଜରୁରୀ ଆଏ। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ଥାଇରଏଡ୍ ଆର୍ ପୋଷଣ। ଏ ଦିବସ ପାଳନ ଅବସରରେ ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ ପରିସରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲ ଆଭାସୀ ଜରିଆରେ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ଗୋଟିଏ ବୈଠକ କରିଛନ୍। ବୈଠକଟି ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଓ 65ଟା ପଞ୍ଚାୟତର ଶକ୍ତିକେନ୍ଦ୍ର କର୍ମକର୍ତ୍ତା ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 5 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଲଗୁଲି ବଢ଼ବା ବୋଲି 18ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଏବେ 24 ଘଣ୍ଟା ଭିତରେ ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବୋଲେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ବିଲ୍ ଜାରି କରାଯାଇଛି। ଗଲାକାଲି ପଶ୍ଚିମ ଓଡ଼ିଶାର 6ଟା ଜାଗା ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁବର୍ଣ୍ଣପୁର ଆଉ ବଲାଙ୍ଗୀରର ତାପମାତ୍ରା 45 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 7:00। ଏଠାରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ସକାଳ 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ସକାଳ 7:30 ରହିଛି ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ ସକାଳ 7:40। ସକାଳ 7:45 ରହିଛି ପୁରାତନରେ ଓଡ଼ିଶୀ। ସକାଳ 8:30 ରହିଛି କେତୋଟି ଭକ୍ତି ଗୀତ ଶୁଣିପାରିବି ଗୀତ ଗୀତାଞ୍ଜଳିରେ। ସକାଳ 8:45 ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ସକାଳ 9:00। ଏବଂ 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଦିନ 12:30 ରହିଛି ସୁଗମ ସଙ୍ଗୀତ। ଦିନ 1:20 ଶୁଣିପାରିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନାଗରିକ ସମ୍ମାନ ପ୍ରଦାନ ଉତ୍ସବ ବା ନାଗରିକ ଅଳଙ୍କରଣ ସମାରୋହର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଅପରାହ୍ନ 5:00 ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30 ରହିଛି ସମନ୍ୱିତ କାର୍ଯ୍ୟକ୍ରମ ଯୁବାଶକ୍ତି ଓ ରାତି 7:25 ବୌଦ୍ଧ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30 ସ୍ପୋର୍ଟସ୍ କେନ୍ ସ୍ପଟ୍ଲାଇଟ୍ ରାତି 9:15 ଏବଂ ରାତି 9:30 ରହିଛି ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ନାଟକ ବଂଶ ରଚନା ପଞ୍ଚାନନ ପାତ୍ର ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତାପରେ ରହିଛି ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ

0: ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20ଟି ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20ଟି ବାଳକ ଏବଂ 18ଟି ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକ ସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1,000 ଜନସଂଖ୍ୟାରେ ପାଖାପାଖି 3 ଜଣ ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସିନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମୂଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ, ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ, ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖିଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ଭାଗରେ ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା, ଆଟାକ୍ସିକ୍, ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା, ଡିସ୍କାଇନେଟିକ୍, ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍, ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ, ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ଦୂରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସେରିବ୍ରାଲ ପାଲ୍ସି ଆଲୋଚନା କରିଥିଲେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି CP ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4-ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର

0: କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूं, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000ରେ ଫୋନ୍ ଯୋଗେ କିମ୍ବା cuet-ugintia.ac.inରେ ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ପଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60 ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର୍ 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍କଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର୍ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭର୍ରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ

0: ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ।

ସମ୍ପ୍ରତି ଆମ ଅଞ୍ଚଳର ସହରମାନଙ୍କର ଅବସ୍ଥା ଯାହା, ଆମେ ଏକ ସ୍ୱଚ୍ଛ ଜୀବନ ଜିଉଁଛୁ ବୋଲି କହିହେବ ନାହିଁ। ଅବଶ୍ୟ ଏବେ ରାସ୍ତାଘାଟ ଏବଂ ଅନ୍ୟାନ୍ୟ କାମ ହେଉଥିବାରୁ ପରିସ୍ଥିତି କିଛି ପରିମାଣରେ ସୁଧୁରିଛି, ନହେଲେ 10-15 ବର୍ଷ ଆଗରୁ ଅବସ୍ଥା ଶୋଚନୀୟ ଥିଲା। ମଣିଷ ଜଙ୍ଗଲରୁ ଆସିଛି ଗାଁ, ତାପରେ ଗଢ଼ିଛି ସହର। ସହର ହେଉଛି ମଣିଷ ସଭ୍ୟତାର ଶ୍ରେଷ୍ଠ ପରିଚାୟକ, କିନ୍ତୁ ସହରର ଅବସ୍ଥା ଦେଖିଲେ ମଣିଷକୁ ସଭ୍ୟ କହିହେବ ନାହିଁ। ପ୍ରଥମେ ଦେଖିବା ରାସ୍ତାଘାଟ। ସହରର ମୁଖ୍ୟ ରାସ୍ତା ଠିକ୍ ଅବସ୍ଥାରେ ଥିଲେ ବି ସହର ତଳି ଏବଂ ଭିତରିଆ ଅଞ୍ଚଳର ରାସ୍ତା ଆଦୌ ଭଲ ଅବସ୍ଥାରେ ନାହିଁ। ଖାଲଗାଡ଼ ସହିତ ରାସ୍ତା ଦୁଇ କଡ଼େ ଅନାବନା ଘାସ ଓ ଗଛଲତା ଦୃଷ୍ଟିଗୋଚର ହୁଏ। ବର୍ଷା ସମୟରେ ଖାଲଗାଡ଼ ପାଣିରେ ପରିପୂର୍ଣ୍ଣ ହୋଇ ମାଛ, ବେଙ୍ଗ ଆଦି ପ୍ରାଣୀଙ୍କୁ ଆଶ୍ରୟ ଦେବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ତ ମାଟିଗୋଡ଼ି ରାସ୍ତା ଏବେ ବି ପିଚୁ କିମ୍ବା କଂକ୍ରିଟ୍ ହୋଇନାହିଁ। କାମ ପାଇଁ କ'ଣ ପଇସାର ଅଭାବ ରହିଛି? ଅନ୍ୟାନ୍ୟ ରାଜ୍ୟରେ ତଥା ଦେଶ ବାହାରେ ରାସ୍ତାଘାଟର ଅବସ୍ଥା ବହୁତ ଭଲ, ଆମେ କାହିଁକି ପଛରେ ପଡ଼ିଯାଉଛୁ? ଲୋକ ସଚେତନ ହେବା ସହିତ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ବିଧେୟ। ଦ୍ୱିତୀୟରେ ଦେଖିବା ସହରରେ ଥିବା ଶୌଚାଳୟ, ସରକାରୀ ହେଉ ବେସରକାରୀ ହେଉ, ଅବସ୍ଥା ନିଶ୍ଚିତ ଭାବରେ ଶୋଚନୀୟ। ନିୟମିତ ସଫା ହେଉଥିଲେ ହେଁ ଲୋକଙ୍କ ନିଜ କାମ ସଇଲା ମନୋଭାବ ଏହାକୁ ଆହୁରି ଶୋଚନୀୟ କରୁଛି। ରେଳ ଷ୍ଟେସନ, ବସ୍ ଷ୍ଟେସନ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଶୌଚାଳୟର ଅବସ୍ଥା ବର୍ଜନୀୟ। ନାକରେ କପଡ଼ା ରଖି ନିଜ କାମ ସାରି ଯେତେ ଶୀଘ୍ର ପଳାଇ ଆସିବା ଭଲ। ଜନସାଧାରଣଙ୍କ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଯଦି ସାମାନ୍ୟ ସଚେତନ ହେବେ ଏବଂ ଘର ଭଳି ଭାବିବେ, ପରିସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ତୃତୀୟରେ ଦେଖିବା ନାଳ ନର୍ଦ୍ଦମା। ସହରର ଅନେକ ସ୍ଥାନରେ ନାଳରେ ପାଣି ଜମା ହୋଇ ନିଷ୍କାସିତ ହୋଇପାରେ ନାହିଁ, ଫଳରେ ଦୁର୍ଗନ୍ଧ ବାହାରିବା ସହିତ ବିଭିନ୍ନ ରୋଗର ବାହକ ଏଥିରେ ଆଶ୍ରୟ ପାଇଥାନ୍ତି। ନାଳକଡ଼ରେ ଅନେକ ଲୋକ ପେଟପାଟଣା ପାଇଁ ଚା ଇତ୍ୟାଦି ଦୋକାନ କରିଥାନ୍ତି। ଲୋକେ ଚା ତ ପିଅନ୍ତି, ଦୁର୍ଗନ୍ଧର ମଧ୍ୟ ଶିକାର ହୋଇଥାନ୍ତି। ନାଳ ନର୍ଦ୍ଦମାରୁ ମଇଳା ପାଣି ନିଷ୍କାସିତ ହେଲେ ପରିଷ୍କାର ପରିଚ୍ଛନ୍ନତା ବୃଦ୍ଧି ପାଇବ। ଚତୁର୍ଥରେ ଦେଖିବା ଷ୍ଟଲ, ଦୋକାନ, ହୋଟେଲ ଆଦିରେ ଖାଦ୍ୟପାନୀୟ ବ୍ୟବହାର କରି ଲୋକଙ୍କ ଏଣେତେଣେ ଫିଙ୍ଗେବା ଅଭ୍ୟାସ। କାଗଜର ଠୁଙ୍ଗା, ଗ୍ଲାସ, କପ୍ ଇତ୍ୟାଦି ପଡ଼ି ସହର ଯେ କେତେ ଅସନା ଦେଖାଯାଉଛି ତାହା ସମସ୍ତେ ଜାଣନ୍ତି। କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ତ ଡଷ୍ଟବିନ୍ର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଏହା ବୋଧହୁଏ ଯଥେଷ୍ଟ ନୁହେଁ। ଯଦି ଲୋକେ ସଚେତନ ହେବେ ଏବଂ ପ୍ରତ୍ୟେକ ଦୋକାନ ନିଜ ନିଜର ଡଷ୍ଟବିନ୍ ରଖିବେ, ପରିସ୍ଥିତି ନିଶ୍ଚିତ ଭାବରେ ସୁଧୁରିବ। ସ୍ୱଚ୍ଛ ଜୀବନ ଏକ ସାମୂହିକ ଜୀବନ, ଏଥିରେ ସମସ୍ତଙ୍କ କିଛି ନା କିଛି ଭୂମିକା ରହିଛି। ଆସନ୍ତୁ ସଚେତନ ହେବା ଏବଂ ନିଜ ସହରକୁ ସ୍ୱଚ୍ଛ ରଖି ଏକ ସ୍ୱଚ୍ଛ ଜୀବନ ଜୀଇଁବା।

ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଶୁଣୁଥିଲେ ଭକ୍ତିରସର କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: କୁମ୍ଭଡ଼ା ଗୁଟେ ଏନ୍ତା ପରିବା ଯେନ୍ଟାକି ଆମର ଅଞ୍ଚଳରେ ଖୁବ୍ ଲୋକ ଚାଷ ହିସାବରେ କରିଥିସନ୍, ଆର୍ ନେହେଲେ ବି ଗୋଟେ ଯୋଡ଼େ ବୁନ୍ଦ ଘରର ବାର ମନକେ ପୁଣି ଲଗେଇଥିସନ୍। ଇତା ଚାହିଦା ଖରା ବର୍ଷା ଶୀତ ସବୁ ସମୟରେ ଅଛି, ହେଥିର୍ଲାଗି ତ ଇ ଖରା ମାସେ ପୁଣି ଆମେ ଇ କୁମ୍ଭଡ଼ା ଚାଷ୍କେ କରିପାର୍ମା। ତ ଇ ଖରା ମାସର ଲାଗି ଆମେ କେନ୍ତା କରି ଚାଷ୍ କଲେ ଇଥିନୁ ଅଧିକ ଲାଭ କମେଇ ପାର୍ମା ସେ ବିଷୟରେ ଟିକେ ଜାଣି ରଖ୍ମା। ଇ ଚାଷର ଲାଗି ବଢ଼ିଆ ମାଟ ହେଲା ପଟୁ ଆରୁ ବାଲିଆ ଦୋର୍ସା ମାଟ, ଯେନ୍ନେ ପାନ୍ ବେଶୀ ଜମି କରି ନେଇ ରହୁଥିବା। ତାର୍ ଲାଗି ଏନ୍ତା ଜାଗା ଫୁନି ବାଛ୍ମା ଯେନ୍ଥି ପାନ୍ର ସୁବିଧା ଥିବା। ବିହନ ହିସାବରେ ଆମେ କମ୍ ଦିନେ ହଉଥିବାର କୁମ୍ଭଡ଼ା ବିହନ ନେମା ବେଲେ 80-90 ଦିନ ଭିତରେ ଅମଲ ହେଇପାର୍ବା। ସେଟା ମାନେ ହେଲା VNR 11, ଇଟା ଗୋଲ୍ କିସମ, NS 9527, ଇଟା ହାଇବ୍ରିଡ୍ କିସମ, ଆର୍ ଗୁଟେ ବଢ଼ିଆ କିସମ ହେଲା EW 137F1, ଯେନ୍ଟା ନାଁ ହେଲା Arjun F1। ଇ କିସମ ନେଲେ ଖୁବ୍ ବଢ଼ିଆ ଅମଲ ଦେସି ଇ ଖରାଦିନେ। ଏବେ ଆମେ ଜାନ୍ମା କେତେକ ଜମିର୍ ଲାଗି କେତେକ ବିହନ ନେମା। ଗୁଟେ ଏକର ଜମିର୍ ଲାଗି 2 kg ପରା କୁମ୍ଭଡ଼ା ବିହନ ନେଲେ ଖେଟି ଯାଏସି। ମଞ୍ଜି ଲଗାଲା ବେଲ୍କେ ଧ୍ୟାନ ଦେମା ଯେ ଗୁଟେ ମନ୍ଦାନେ 3-4 ଲେଖା ମଞ୍ଜି ଲଗାମା, ଆରୁ ଗଛ ଗଛ ଭିତରେ ନେ ଟ୍ରେଡ୍ମିଟର ଧାଡ଼ି ଧାଡ଼ି ଭିତରେ ନେ ବି ସେତ୍କି ଏକା ଦୂରିଆନେ ଲଗାମା। ଯଦି ହୁଡ଼ାନେ ଗଛ ଲଗାବାକେ ଚଉଛନ୍ ବେଲେ 1.5 ଫୁଟ ଲମା, 1.5 ଫୁଟ ଉଷାର ଆରୁ 1.5 ଫୁଟ ଗଢ଼ାର ହୁଡ଼ା କର୍ମା, ତେନ୍କେ ସେଥିନେ ଲଗାମା। ଇ କୁମ୍ଭଡ଼ା ଚାଷ କର୍ବାର ଆଗ୍ନୁ ଜମି ତିଆରି କର୍ଲା ବେଲ୍କେ ଗୁଟେ ଏକର୍ନେ 3-4 ଟ୍ରଲି ପରା ଖତ୍ ଦେମା। ତେନ୍କେ DAP ସାର 40 kg, ପଟାସ ସାର 40 kg ପରା ଦେଇକରି ଭଲ୍ କରି ମାଟ୍କେ ଭିରେଇ ଦେଲା ଉତାରୁ ତେନ୍କେ ଯାଇ ସେଥିନେ ବିହନ ଲଗାମା। ତାର ଉତାରୁ ପିଆଲ ନଡ଼ା ମନ୍କେ ତାର ଉପରେ ନେ ଢାବି ଢାବି ଦେମା। ଏଇଟା ତ ଗଲା ଜମିକେ କେନ୍ତା କରି ତିଆରି କର୍ମା। ଏବେ ଆମେ ଜାନ୍ମା ଇତାର ଉତାରୁ ଆର୍ କାଣା କାଣା ସାର ଖତ୍ ଦେଲେ ଆମେ ଅଧିକ ଅମଲ କରିପାର୍ମା। ଆମେ ବିହନ ଲଗାବାର 2-3 ହପ୍ତା ଗଲା ଉତାରୁ 20-25 kg ୟୁରିଆ ସନେ, 10 kg ବାୟୋଭିଟା କି ସାଗରିକା 2 ml କି 10 L ଇଥ୍ରେଲ ହରମୋନ୍ କେ ଯେନ୍ଟା ମାନେ ଭଲ ମାଇକ୍ରୋନ୍ୟୁଟ୍ରେଣ୍ଟ ଦେମା। ଆର୍ ବି ଆମେ ଜାଣି ରଖ୍ମା ଯେ ଗଛ 2-3 ପତ୍ରିଆ ହେଇଥିଲା ବେଲ୍କେ ଆମେ 10 L ପାନ୍ନେ 2 ml ଇଥ୍ରେଲ ହରମୋନ୍ କେ ଗୁଲି କରି ସ୍ପ୍ରେ କର୍ମା ବେଲେ ଗଛ ଭଲ କରି ବଢ଼୍ବା ଆର୍ ଫଲ୍ ବି ଅଧିକା ହେବା। ଇ କୁମ୍ଭଡ଼ା ଗଛ ଆର୍ ଭଲ କରି ବଢ଼୍ବାର୍ ଲାଗି ହେଲେ ଗଛକେ କ୍ୟାଲସିୟମ ଆରୁ ବୋରନର ବେଶୀ ଦରକାର ହେଇଥିସି। ଇତାର୍ ଲାଗି ଆମେ 8 ଥରିକ ମଝିନେ 10 ଦିନ ଗଲେ NPK 19-19-19 5 gram କେ, CAB ଆରୁ ଚମନ 3 gram କେ 1 L ପାନ୍ନେ ଗୁଲି କରି ସ୍ପ୍ରେ କଲେ ଗଛ ପୁରା ଭଲ କରି ବଢ଼ିପାର୍ବା ଆରୁ ଆଗ୍କେ ଖୁବ୍ ଗୁଡ଼ା ଫୁଲ୍ ଫଲ୍ ବି ହେବା। ତେନ୍କେ 40-45 ଦିନ ଗଲେ କ୍ୟାଲସିୟମ ନାଇଟ୍ରେଟ ଯେନ୍ଟାକେ CAN ସାର ବଲ୍ସନ୍, ସେଟା 40 kg, ପଟାସ 10 kg ଦେବାକେ ପଡ଼୍ବା, ଆରୁ NPK 0-0-52-34 କେ 5 gram ହିସାବନେ 1 L ପାନ୍ନେ ଗୁଲି କରି ଗଛନେ ସ୍ପ୍ରେ କର୍ମା ବେଲେ ଗଛଟା ଲପଲପି କରି ବଢ଼୍ବା। ଏବେ ଆମେ ଜାନ୍ମା କେନ୍ତା ଉପେମାନେ କର୍ଲେ ଆମେ ଖୁବ୍ ଗୁଡ଼ା କୁମ୍ଭଡ଼ା ପାଇପାର୍ମା। ଗରମ ଦିନେ ଆମେ ପାନ୍ର ଅଭାବ ନେଇ କର୍ମା, ଯେନ୍ତାକି ମାଟ୍ ସବୁବେଲେ ଉଦାର ହଉଥିବା। ସାର୍କେ ଦେଲା ବେଲ୍କେ ଧ୍ୟାନ ଦେମା ଯେ ଠିକ୍ ସମୟନେ ଠିକ୍ ସାର ମନ୍କେ ଠିକ୍ ପରିମାଣରେ ଦେମା। ଇତାର ବାଦେ ଆମେ ଯଦି ଭର୍ମି କମ୍ପୋଷ୍ଟ ଆରୁ ସୋର୍ଷ ପେରୁଆକେ ଗୁଟେ ମାସେ 3-4 ଥର ପରା ମନ୍ଦାକେ ମନ୍ଦା ଗୁଟେ ଗୁଟେ ବି ପକେଇଦେମା ବେଲେ ଇ ଚାଷର ଲାଗି ଖୁବ୍ ଭଲ୍ କାମ ଦେସି। ପଛକେ ଇ ଗଛନେ ଯଦି DAP ସାର୍କେ ପାନ୍ନେ ଗୁଲି କରି ସେ ପାନ୍କେ ଗଛମାନଙ୍କର ବୁନ୍ଦେନେ ଦେଇଦେମା ବେଲେ ଗଛ ଖୁବ୍ ବଢ଼ିଆ ବଢ଼୍ସି ଆରୁ ଅଧିକ ଫୁଲ୍ ଫଲ୍ ବି ଦେସି। କୁମ୍ଭଡ଼ା ଗଛର ଅମଲ ନିର୍ଭର କରିଥିସି ଗଛନେ କେତେଟା ମାଇ ଫୁଲ୍ ହଉଛେ ଆରୁ କେତେ ଏରା ଫୁଲ୍ ଫୁଟୁଛେ। କାଁକା ଯେ କି ମାଇ ଫୁଲ୍ ସନେ ଏରା ଫୁଲ୍ ନେଇ ମିଶି ପାରିଲେ ଫଲ୍ କଷି ଝଡ଼ି ଯାଏସି। ଇ ଫୁଲ୍ ଫଲ୍ ନେଇ ଝଡ଼ବାର୍ ଲାଗି ହେଲେ ଆମ୍କେ 3 ମୂଲ କଥାକେ ଧ୍ୟାନ ଦେବାକେ ପଡ଼୍ବା। ଯେନ୍ତାକି ପ୍ରଥମ କଥା ହେଲା ଗଛନେ ଦରକାର ଠାନୁ ଅଧିକା ଯବକ୍ଷା ଜାନ୍ସାର ନେଇଦେମା। ଅଧିକ ଦେଲେ ଗଛର ଡାଲ୍ ମାନେ ଖୁବ୍ ଖୁବ୍ ବଢ଼ିଯାଏସି। ମାତ୍ର

ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ପୁରାତନ କ୍ରମରେ ଓଡ଼ିଶୀ। ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ବିଷ୍ଣୁପ୍ରିୟା ମହାନ୍ତିଙ୍କ କଣ୍ଠରେ ବନମାଳୀଙ୍କ ରଚନା।

ଶୁଣୁଛନ୍ତି ପୁରାତନୀ କ୍ରମରେ ଓଡ଼ିଶୀ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ବିଷ୍ଣୁପ୍ରିୟା ମହାନ୍ତିଙ୍କ କଣ୍ଠରେ ବନମାଳୀଙ୍କ ରଚନା।

ଶୁଣୁଛନ୍ତି ଗୀତା ଶୁଣୁଛନ୍ତି ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ସୁଧାକର ମିଶ୍ରଙ୍କ କଣ୍ଠରେ ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ଶାନ୍ତିରାଜ ଖୋସଲା।

ଶୁଣୁଥିଲି ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଚତୁର୍ଦ୍ଦଶ ଛାନ୍ଦରୁ ଆରମ୍ଭ ହେଉଥିବା ଏହି ଭାଗରେ ରାମ ସୀତାଙ୍କର ବିବାହ ପ୍ରସଙ୍ଗ ଆରମ୍ଭ ହେଉଛି। କନ୍ୟା ଦେଖା ସରିଲା ପରେ ବିବାହ ଦିନ ସ୍ଥିର କରି ଲଗ୍ନ ନିର୍ଣ୍ଣୟ ପାଇଁ ରାଜା ଦଶରଥ ବିଚାର କଲେ। ଜ୍ୟୋତିଷ ଶାସ୍ତ୍ର ବିଶାରଦ ଭଞ୍ଜ ବହୁ କ୍ଷେତ୍ରରେ ଜ୍ୟୋତିଷ ମତର ସମୟ ନିର୍ଦ୍ଧାରଣ ଉପରେ ଜୋର ଦେଇଛନ୍ତି। ବର୍ଦ୍ଧକୀ ବା ଶିଳ୍ପୀମାନେ ସୁନ୍ଦର ବିବାହ ମଣ୍ଡପ ନିର୍ମାଣ କଲେ। ଇନ୍ଦ୍ରଙ୍କର ସୁଧର୍ମା ସଭାଠାରୁ ଏହା ଆହୁରି ସୁନ୍ଦର ହେଲା। ସତେ ଯେପରି ବୈକୁଣ୍ଠପୁରରୁ ବିଷ୍ଣୁ ରଥ ଖସି ପଡ଼ିଛି, ବେଦୀର ଛାୟା ମଣ୍ଡପ ସୁରସଭା ପରି ମନେ ହେଲା। ସେଠାରେ ରମ୍ଭା ଅପ୍ସରୀ ଅଛନ୍ତି, ଏଠାରେ ରମ୍ଭା ବା କଦଳୀ ଗଛ ଶୁଭସୂଚକ ହୋଇ ଶୋଭା ପାଉଛି। ସେଠାରେ ହରିତ ବସନ ବା ପୀତାମ୍ବର ବିଷ୍ଣୁ, ଏଠାରେ ହଳଦୀବର୍ଣ୍ଣ ବସନ ବିବାହ କର୍ମ ପାଇଁ ପ୍ରସ୍ତୁତ ରହିଛି। ସେଠାରେ ସୁମନ ବା ଦେବତାମାନେ ବିନୟ ଭାବେ ରହିଛନ୍ତି, ଏଠାରେ ସୁମନ ବା ଫୁଲମାଳା ବିନୟ ହୋଇଛନ୍ତି ବା ଝୁଲୁଛନ୍ତି। ବିବାହ କାର୍ଯ୍ୟ ବେଳେ ସୂର୍ଯ୍ୟ ଅସ୍ତ ହେବାରୁ ମନେ ହେଲା ଯେ ସୀତାରାମଙ୍କ ବିବାହ ନିକଟ ହେବା ଜାଣି ବିଧାତା ସତେ ଯେପରି ସୂର୍ଯ୍ୟରୂପୀ ତମ୍ବା ପାତ୍ରକୁ ସମୁଦ୍ରରେ ଜଳରେ ବୁଡ଼ାଇ ଦେଲେ। ପୂର୍ବ ଦିଗରେ ଚନ୍ଦ୍ର ଉଇଁଲେ, ମନେ ହେଲା ଚନ୍ଦ୍ରରୂପୀ ରୂପା ପାତ୍ରରେ କଳଙ୍କ ରୂପୀ ଦୁବ ରଖି ବନ୍ଦାଣ କରିବାକୁ ଆଗେଇ ଆସିଛନ୍ତି ପୂର୍ବ ଦିଗ ରୂପିଣୀ ନାରୀ। ଜନକ ଓ ଦଶରଥ ଦୁଇ ରାଜାଙ୍କ ଦ୍ୱାରରେ ବିଭବ ଭରା ଉତ୍ସବ ହେଲା। ମନେ ହେଲା ସତେ ଯେପରି ବର୍ଷା ଋତୁ ମୂର୍ତ୍ତିମନ୍ତ ହୋଇ ଆସିଲା। ହସ୍ତିଯୁଥମାନେ ମେଘମାଳା ଭାସିଲା ପରି ଜଣାଗଲେ। ପଟ୍ଟହ ବା ବାଦ୍ୟବୃନ୍ଦର ଶବ୍ଦ ମେଘନାଦର ଭ୍ରମ ସୃଷ୍ଟି କଲା। ଅବିରତ ବୃଷ୍ଟି ଜଳଧାରା ଭଳି ପ୍ରଚୁର ଦାନକାଳୀନ ଜଳ ବର୍ଷା ହେଉଥିଲା। ନାଗରାବାଦନ ବଜ୍ର ନିର୍ଘୋଷ ଭଳି ଚହଳ ସୃଷ୍ଟି କରୁଥିଲା। ଅଶ୍ୱମାନେ ଉଚ୍ଚ ନାଦ ଶୁଣି ଚଞ୍ଚଳ ହେଲେ ଓ ଲୋକମାନଙ୍କର ବଜ୍ରପାତ ଭୟ ହେବାରୁ ତାହାର ନିବାରଣ ପାଇଁ ସେମାନେ ବୈଶମ୍ପାୟନ ଋଷିକୁ ଚିନ୍ତା କଲେ। ଭାଟମାନଙ୍କ ସ୍ତୁତି ଶୁଣି ଏହା ହିଁ ମନେ ହେଉଥିଲା। ମେଘରୁ ପ୍ରକାଶ ପାଇଥିବା ଇନ୍ଦ୍ରଧନୁ ଭଳି ନଳୀରୁ ହାବେଳି ବାଣ ଫୁଟିଲା। ହାବେଳିରୁ ବାହାରୁଥିବା ଅଗ୍ନିକଣା ଜୁଳୁଜୁଳିଆ ପୋକ ଭଳି ମନେ ହେଉଥିଲେ। ହଳଦିଆ ବର୍ଣ୍ଣର ପତାକା ସବୁ ବିଜୁଳିର ଚମକ ସୃଷ୍ଟି କରୁଥିଲା। ଆମ୍ବ ପତ୍ରର ତୋରଣ ଉଡ଼ିଲା ବେଳେ ଚାତକ ପକ୍ଷୀ ପରି ମନେ ହେଉଥିଲା। ଶଙ୍ଖ ସବୁ ବର୍ଷାକାଳର ବଗ ଭଳି ଦିଶୁଥିଲେ। ମହୁରୀ ଡାହୁକ, ଭେରି କଙ୍କ ପକ୍ଷୀ ଓ ଟମକ ବେଙ୍ଗ ଭଳି ବର୍ଷାକାଳୀନ ପରିବେଶ ସୃଷ୍ଟି କରୁଥିଲେ। ବର୍ଷାକାଳର ଶାମୁକା ଶବ୍ଦ ଭଳି ହୁଳହୁଳି ସ୍ୱନ ଶୁଭୁଥିଲା। ଲାଲ ବର୍ଣ୍ଣ ସାଧବ ବହୁ ଭଳି ଦିଶୁଥିଲା ନୃତ୍ୟାଙ୍ଗନାଙ୍କ ବକ୍ଷ ଦେଶର ଲାଲ ବସ୍ତ୍ର। ବିବାହ ପଟୁଆର ଏବଂ ନଗର ମଣ୍ଡନର ଶୋଭାକୁ ଟିକିନିଖି ବର୍ଣ୍ଣନା କରିଛନ୍ତି ଭଞ୍ଜ। ଏ ବର୍ଣ୍ଣନାଗୁଡ଼ିକ ସିଧାସଳଖ ବର୍ଣ୍ଣନା ନହୋଇ ବିଭିନ୍ନ ଅଳଙ୍କାର ଯୁକ୍ତ ହୋଇ ଖୁବ୍ କାବ୍ୟିକ ହୋଇଛନ୍ତି।

ପ୍ରବଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜର୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ୟେ ଦିଲ୍ ଆଶିକାନା। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନଦିମ ଶ୍ରବଣ।

ଏଥର ଆସନ୍ତୁ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି ବାବୁଲ କଥାଚିତ୍ରରୁ। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଆଦେଶ ଶ୍ରୀବାସ୍ତବ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର ୟେସ୍ ବସ୍, ଦ୍ୱୈତକଣ୍ଠରେ ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ଗୀତିକାର ଜାଭେଦ ଅଖ୍ତର ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର ଅର୍ ପ୍ୟାର୍ ହୋ ଗୟା। ମିଳିତ କଣ୍ଠରେ ଗାଇଛନ୍ତି ନୁସରତ ଫତେହ ଅଲ୍ଲୀ ଖାନ, ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ୱାଲ। ଗୀତ ଜାଭେଦ ଅଖତର, ସଙ୍ଗୀତ ନୁସରତ ଫତେହ ଅଲ୍ଲୀ ଖାନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ। ବର୍ତ୍ତମାନ ଶ୍ରୋତାବନ୍ଧୁ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇବାର କେତୋଟି ସତର୍କମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳଦହି, ତୋରାଣି, ଲେମ୍ବୁପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସେଥିରେ କଳା ଚଷମା, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ସ୍ୱପ୍ନ ସାଗର। ନିଜ ଗୀତ ଓ ସଙ୍ଗୀତ ସଂଯୋଜନାରୁ ଗାଇଛନ୍ତି ଅକ୍ଷୟ ମହାନ୍ତି।

ଶୁଣୁଥିଲି ସ୍ୱପ୍ନସାଗର କଥାଚିତ୍ରରୁ ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ପ୍ରେମ ରୋଗୀ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ତପ ମିଶ୍ରଙ୍କ କଣ୍ଠରେ। ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

ଶୁଣୁଥିଲି ଧର୍ମା ଶୈଳୀ ହେଲା କଥାଚିତ୍ରରୁ ଅନୁରାଧା ପୌଡ଼ୱାଲ ଏବଂ ରୂପ କୁମାର ରାଠୋରଙ୍କ କଣ୍ଠରେ ଗୀତ ନିଜମ ସଙ୍ଗୀତ ଦେଇଥିଲେ ମନ୍ମଥ ମିଶ୍ର। ଏଥର ଆସନ୍ତୁ ଶୁଣିବା ଚାନ୍ଦିନୀ ଆଇ ମିସ୍ ୟୁ କଥାଚିତ୍ରରୁ ସୌରିନ ଏବଂ ତପ ମିଶ୍ରଙ୍କ କଣ୍ଠରେ ଗୀତ ବସନ୍ତରାଜ ସାମଲ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଖୋଲା ଝରକା ଅଗଣାରୁ ସ୍ନେହର ସହ କଥାଟି କହୁଛି ଖୋଲା ଝରକା ଅଗଣାରୁ ଆପଣଙ୍କ ବାଣୀ ଆକାଶବାଣୀ। ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ସବୁବେଳେ ପାଉଥାଉ। ଏହି କଥା ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଖୋଲା ଝରକା ଅଗଣାକୁ। ଉପସ୍ଥାପନାରେ ଆଜି ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ। ନମସ୍କାର।

ମନ ଝରକାକୁ ଖୋଲି ବସିଛନ୍ତି ଶ୍ରୋତା ଖୋଲା ଝରକା ଅପେକ୍ଷାରେ ମନ ଝରକାକୁ ଖୋଲି ବସିଛନ୍ତି ଶ୍ରୋତା ଖୋଲା ଝରକା ଅପେକ୍ଷାରେ କେତେ ଜଣା ଅଜଣା କଥା ସହ ପରିଚୟ କରିଦିଏ ଶ୍ରୋତାଙ୍କୁ ପୁଣି ମନମୁଗ୍ଧ କରିଦିଏ ଏହାର ସଙ୍ଗୀତ ପସରା ସମୟ ସହିତ ଆଣିଥାଏ କେତେ ନୂଆ ପୁରୁଣା କଥା ହୃଦୟରେ ଝରକା ଖୋଲା ରହିଥାଉ ସବୁବେଳେ ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ନିହାତି ବରଷୁଥାଉ ଆମ ଉପରେ ସ୍ନେହର ସହ କଥାଟି କହୁଛି

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ରହିଛି ଆଜି ଦିନର ବିଶେଷତ୍ୱ, କିଛି ଜଣା ଅଜଣା କଥା, ସ୍ୱାସ୍ଥ୍ୟ ସୂତ୍ରରେ କିଛି ଆଜି ଦିନର ଇତିହାସ, ସ୍ଥାନୀୟ ଖବର ଏବଂ ତା ସହିତ ରହିଛି କିଛି ସୁମଧୁର ଗୀତର ପସରା।

ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ବୟସ ବଢ଼ିଲେ ନାନା ସମସ୍ୟା ଦେଖାଦିଏ, କିନ୍ତୁ ଏବେ ପିଲାରୁ ବୟସ୍କ ସଭି ଏକାଧିକ ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେଥିମଧ୍ୟରୁ ଥାଇରଏଡ଼୍ ସମସ୍ୟା ଅନ୍ୟତମ। ତେବେ କ'ଣ ଏହି ଥାଇରଏଡ଼୍ ସମସ୍ୟା, କ'ଣ ଏହାର କାରଣ ଓ ନିରାକରଣ, ଏଥିଯୋଗୁଁ ଶରୀରରେ କ'ଣ ସବୁ ଜଟିଳତା ଦେଖାଦିଏ, ଏ ସମସ୍ତ ଦିଗ ଉପରେ ସଚେତନତା ବଢ଼ାଇବା ପାଇଁ ଆଜିର ଦିନଟିକୁ ବିଶ୍ୱ ଥାଇରଏଡ଼୍ ଦିବସ ଭାବରେ ପାଳନ କରାଯାଏ। ତେବେ ଥାଇରଏଡ଼୍ ହେଉଛି ଏକ ପ୍ରକାରର ଗ୍ରନ୍ଥି ଯାହା ଗଳାରେ ରହିଥାଏ। ଏହି ଗ୍ରନ୍ଥି ଶରୀରର ମେଟାବଲିଜିମ୍କୁ ନିୟନ୍ତ୍ରଣ କରିଥାଏ। ଥାଇରଏଡ଼୍ ସମସ୍ୟା ଥିବା ଲୋକଙ୍କଠାରେ ଏହି ଗ୍ରନ୍ଥି ସଠିକ୍ ଭାବରେ କାମ କରେ ନାହିଁ, ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଲୋକେ। ଏଣୁ ଏ ନେଇ ଲୋକଙ୍କ ସଚେତନତା କରିବା ପାଇଁ ପ୍ରତିବର୍ଷ ମଇ 25 ତାରିଖକୁ ବିଶ୍ୱ ଥାଇରଏଡ଼୍ ଦିବସ ଭାବରେ ପାଳନ କରାଯାଉଛି। ରକ୍ତରେ ଥାଇରକ୍ସିନ୍ ହରମୋନ୍ ମାତ୍ରା ଆବଶ୍ୟକତାଠାରୁ କମ୍ ବେଶୀ ହେଲେ ଥାଇରଏଡ଼୍ ସମସ୍ୟା ଦେଖାଦେଇଥାଏ। ତେବେ ପୁରୁଷମାନଙ୍କଠାରୁ ମହିଳାମାନଙ୍କ ମଧ୍ୟରେ ଏହି ରୋଗ ଅଧିକ ଦେଖାଯାଇଥାଏ। ବର୍ତ୍ତମାନ ବହୁ ମଧ୍ୟବୟସ୍କ ମହିଳା ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଥାଇରଏଡ଼୍ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ପୂର୍ବରୁ ଆମେ କଥା ହେଉଥିଲେ ଥାଇରଏଡ଼୍ ରୋଗ ସମ୍ପର୍କରେ। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ନିରାକରଣ ସମ୍ପର୍କରେ। ପ୍ରାରମ୍ଭରୁ ଥାଇରଏଡ଼୍ ସମସ୍ୟାକୁ ଚିହ୍ନିବା କଷ୍ଟକର, ତେବେ ରକ୍ତ ପରୀକ୍ଷା ଦ୍ୱାରା ଏହାକୁ ଚିହ୍ନଟ କରିହୁଏ। ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ମାନସିକ ଚାପ ଏହାର ମୁଖ୍ୟ କାରଣ। ଥକା ଲାଗିବା, ଥଣ୍ଡା ହେବା, କୋଷ୍ଠକାଠିନ୍ୟ ଭଳି ଲକ୍ଷଣ ଦେଖାଦିଏ। ଦୁର୍ବଳ ଲାଗିବା, ମାଂସପେଶୀ ଯନ୍ତ୍ରଣା ଓ ଋତୁସ୍ରାବରେ ପରିବର୍ତ୍ତନ, ଶୁଷ୍କ ଚର୍ମ, ଓଜନ ବୃଦ୍ଧି, ମୁହଁ ଫୁଲିବା, ସ୍ୱରରେ ପରିବର୍ତ୍ତନ ହେଉଛି ଏହି ରୋଗର ଲକ୍ଷଣ। ତେବେ ବନ୍ଧୁ, ଖାଦ୍ୟପେୟରେ ସୋଡ଼ିୟମ୍ ଏବଂ ଆୟୋଡ଼ିନ୍ ସନ୍ତୁଳନ ରଖିବା ଆବଶ୍ୟକ। ଧୂମପାନ କରୁଥିଲେ ତୁରନ୍ତ ଛାଡ଼ିଦେବା ଆବଶ୍ୟକ। ଆମେ ଜାଣିଛେ ଯେ ପୂର୍ବକାଳରେ ଯେତେବେଳେ ଆମେ ଗୋଟା ଲୁଣ ବ୍ୟବହାର କରୁଥିଲୁ ସେଥିରେ ଆୟୋଡ଼ିନ୍ ରହୁନଥିଲା, ଏବଂ ଥାଇରଏଡ଼୍ ଗ୍ରନ୍ଥି ନିଜର ହରମୋନ୍ ଉତ୍ପାଦନ କରିବାକୁ ହେଲେ ଏହି ଆୟୋଡ଼ିନ୍ ହେଉଛି ଏକ ମୂଳ ତତ୍ତ୍ୱ। ତେଣୁ ସେତେବେଳେ ଗୋଟା ଲୁଣ ବ୍ୟବହାର କଲାବେଳେ ଆୟୋଡ଼ିନ୍ ଅଭାବଟା ମୁଖ୍ୟ କାରଣ ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଆମେ ଆୟୋଡ଼ାଇଜ୍ ଲୁଣ ଯେହେତୁ ବ୍ୟବହାର କରୁଛେ, ତେବେ ବର୍ତ୍ତମାନ ସମୟରେ ଥାଇରଏଡ଼୍ ଅବ୍ୟବସ୍ଥାର ମୁଖ୍ୟ କାରଣ ହେଉଛି ଇମ୍ୟୁନ୍ ଡିସ୍ଫଙ୍କସନ୍ସ ଅଥବା ରୋଗ ପ୍ରତିରୋଧକ ଶକ୍ତିରେ ଅବ୍ୟବସ୍ଥା। ତେବେ ବନ୍ଧୁ, ଥାଇରଏଡ଼୍ ଥିଲେ କିଛି ସତର୍କତା ଓ ନିୟମ ମାନିବା ଅତ୍ୟନ୍ତ ଦରକାର। ଏଥିପାଇଁ ସତର୍କତା ହେଉଛି, ଡାକ୍ତରଙ୍କ ଔଷଧ ସମୟରେ ଖାଆନ୍ତୁ। ଥାଇରଏଡ଼୍ ଔଷଧ ଦିନକୁ ଖାଲି ପେଟରେ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ବନ୍ଦ କରନ୍ତୁ ନାହିଁ। ସଠିକ୍ ଖାଦ୍ୟ ଖାଆନ୍ତୁ। ଆୟୋଡ଼ିନ୍ ଥିବା ଲୁଣ ବ୍ୟବହାର କରନ୍ତୁ। ତାଜା ଫଳ, ସବୁଜ ଶାଗ ଓ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଧିକ ତେଲିଆ ଓ ଜଙ୍କ୍ ଫୁଡ଼୍ ଖାଆନ୍ତୁ ନାହିଁ। ନିୟମିତ ବ୍ୟାୟାମ କରନ୍ତୁ। ଅଧିକ ସ୍ଟ୍ରେସ୍ ଥାଇରଏଡ଼୍କୁ ପ୍ରଭାବିତ କରିଥାଏ। ଧୂମ୍ରପାନ ଓ ମଦ୍ୟପାନରୁ ଦୂରରେ ରୁହନ୍ତୁ, ଏଗୁଡ଼ିକ ସମସ୍ୟା ବଢ଼ାଇପାରେ। ତେଣୁ ନିଜେ ସତର୍କ ରୁହନ୍ତୁ, ସୁସ୍ଥବାନ ରୁହନ୍ତୁ, ଏବଂ ଆଜିର ବିଶ୍ୱ ଥାଇରଏଡ଼୍ ଦିବସକୁ ସମସ୍ତେ ମିଶି ସଫଳ ବନାନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆଜିର ଶିଶୁ ଆଗାମୀ ଭବିଷ୍ୟତର ଦେ ଦୀପ୍ୟମାନ ଦେବଶିଖା। ଶିଶୁ ହସିଲି ଦେଶ ହସିବ, ନବପ୍ରସ୍ଫୁଟିତ ଫୁଲ ଏବଂ ଶିଶୁର କୋମଳ ନୟନ ଦେଖିବାକୁ ସମସ୍ତେ ଭଲ ପାଆନ୍ତି। ମା ସ୍ନେହରେ ଶରଦ ଶଶିକୁ ଆକାଶରୁ ତୋଳି ଆଣି ଶିଶୁଟିର କଅଁଳ ପାପୁଲିରେ ଧରେଇ ଦିଏ। କୁଳ ଚନ୍ଦ୍ରମା ପରି ଶିଶୁଟି ବଢ଼ିଥାଏ। ନିଷ୍ପାପ ଦିବ୍ୟ ଶିଶୁଟି କେବଳ ଖେଳିବାକୁ, ନାଚିବାକୁ, ଗପ ଶୁଣିବାକୁ ଖୁବ୍ ଆଗ୍ରହୀ। ତେଣୁକରି ସେମାନଙ୍କର ସୁରକ୍ଷା, ଶିକ୍ଷା ଓ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜି ଆମେ କଥା ହେବା ସେହି କୁନି କୁନି ଶିଶୁମାନଙ୍କ ବିଷୟରେ, ଯେଉଁମାନେ ନିଜ ବାଲ୍ୟ ଅବସ୍ଥାକୁ ଠିକ୍ ଭାବରେ ବଞ୍ଚି ନଥାନ୍ତି। ଠିକ୍ ଭାବରେ କିଛି ବୁଝିବା ଆଗରୁ ହିଁ ସେମାନଙ୍କର ସେହି ଗୁରୁତ୍ୱପୂର୍ଣ୍ଣ ସମୟଟିକୁ ତାଙ୍କ ହାତରୁ ଛଡ଼ାଇ ନିଆଯାଇଥାଏ, ଯାହାଫଳରେ ଶିଶୁଟିର ମନସ୍ତତ୍ଵ ଖୁବ୍ ପ୍ରଭାବିତ ହୋଇଥାଏ। ସେ ତାର ଜୀବନର ସେହି ସୁନ୍ଦର ମୁହୂର୍ତ୍ତକୁ ଜିଇଁବାରୁ ବଞ୍ଚିତ ରହିଯାଏ, ନିଜ ଅଧିକାରରୁ ବଞ୍ଚିତ ରହିଥାଏ। ଆପଣମାନେ ଭାବୁଥାଇ ପାରନ୍ତି ଯେ ଆଜି ମୁଁ ଶିଶୁମାନଙ୍କ ବିଷୟରେ କ'ଣ କହିବା ପାଇଁ ଚାହୁଁଛି। ତେବେ ଶ୍ରୋତାବନ୍ଧୁ, ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ମିସିଂ ଚିଲଡ୍ରେନ୍ସ ଡେ, ଆନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ। ଏହି ଦିବସ ପ୍ରତିବର୍ଷ ମଇ ମାସ 25 ତାରିଖରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ନିଖୋଜ ହୋଇଥିବା ଶିଶୁମାନଙ୍କ ବିଷୟରେ ସଚେତନତା ବୃଦ୍ଧି କରିବା, ସେମାନଙ୍କୁ ସୁରକ୍ଷିତ ଭାବେ ଖୋଜିବା ପ୍ରୟାସକୁ ସମର୍ଥନ କରିବା ଏବଂ ପ୍ରଭାବିତ ପରିବାରମାନଙ୍କ ସହ ଏକତା ପ୍ରକାଶ କରିବା। ଏହି ଦିବସର ଆରମ୍ଭ ଆମେରିକାରେ

1979 ନିଖୋଜ ହୋଇଥିବା 6 ବର୍ଷର ଶିଶୁ ଏଟନ୍ ପର୍ନ୍ସଙ୍କ ସ୍ମୃତିରେ ହୋଇଥିଲା। ପରେ 1983 ଏହାକୁ ମିସିଂ ଚିଲଡ୍ରେନ୍ସ ଡେ ଭାବେ ଘୋଷଣା କରାଯାଇଥିଲା ଏବଂ 2001 ମସିହାରୁ ଏହାକୁ ଆନ୍ତର୍ଜାତୀୟ ଭାବେ ପାଳନ କରାଯାଉଅଛି। ଏହି ଦିନରେ ସରକାର, ପୋଲିସ, ସାମାଜିକ ସଂଗଠନ ଏବଂ ସାଧାରଣ ଲୋକ ମିଶି ଶିଶୁ ସୁରକ୍ଷା, ଅପହରଣ ରୋକିବା ଓ ନିଖୋଜ ଶିଶୁମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିଥାନ୍ତି। ଏହାର ପ୍ରତୀକ ଭାବେ ଫର୍ଗେଟ୍ ମି ନଟ୍ ଫୁଲକୁ ସ୍ମରଣ ବା ବ୍ୟବହାର କରାଯାଇଥାଏ। ଏହି ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ରାଲି, ଆଲୋଚନା ସଭା, ନାଟକ ଓ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଅଭିଯାନ ଆୟୋଜନ କରାଯାଇଥାଏ। ତେବେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ ଦେବା ଏବଂ କୌଣସି ଶିଶୁ ନିଖୋଜ ହେଲେ ତୁରନ୍ତ ପୋଲିସ ଏବଂ ସମ୍ପର୍କିତ କାର୍ଯ୍ୟାଳୟକୁ ସୂଚନା ଦେବା। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଶିଶୁଙ୍କର ସୁରକ୍ଷିତ ଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ଶିଶୁ ନିର୍ଯାତନା, ସମସ୍ତ ପ୍ରକାରର ହିଂସା, ଅବହେଳା ଓ ଶୋଷଣରୁ ସୁରକ୍ଷା କରିବା ପାଇଁ ସଚେତନତା ଅତ୍ୟନ୍ତ ଆବଶ୍ୟକ। ତେବେ ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ପ୍ରତ୍ୟେକ ଶିଶୁଙ୍କ ଅଧିକାରକୁ ସମ୍ମାନ ଦେବା, ସେମାନଙ୍କୁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଦେବା। ଆମେ ସମସ୍ତେ ମିଶି ଶିଶୁମାନଙ୍କୁ ଏକ ସୁରକ୍ଷିତ ଓ ସୁନ୍ଦର ସମାଜ ଗଢ଼ିଦେବା। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଶେଷରେ ଏତିକି କହିବି ଯେ ଆଜିର ଏହି ଦିବସଟିକୁ ସାର୍ଥକ କରିବା, ହାତରେ ହାତ ମିଶାଇ ଶିଶୁ ଅପହରଣ, ଶିଶୁ ନିର୍ଯାତନାକୁ ରୋକିବା। ବର୍ତ୍ତମାନ ସମୟ ହୋଇଛି ଆଉ ଗୋଟିଏ ଗୀତ ଆସନ୍ତୁ ଶୁଣିନେବା।

ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଶ୍ରୋତାବନ୍ଧୁ, ପରିବେଶକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ମଧ୍ୟରେ ଜଳ, ବାୟୁ, ଉତ୍ତାପ ମନୁଷ୍ୟ ବଞ୍ଚିବା ପାଇଁ ନିହାତି ଦରକାର। ପ୍ରକୃତିର ଏହିସବୁ ଦାନ ମଧ୍ୟରେ ମନୁଷ୍ୟର ଜୀବନଯାତ୍ରା ସମ୍ଭବ ହୋଇଥାଏ, କିନ୍ତୁ ସମୟ ସମୟ ଏଗୁଡ଼ିକର ଆଧିକ୍ୟ ମନୁଷ୍ୟର ଉପକାର କରିବା ପରିବର୍ତ୍ତେ ଅପକାର କରିଥାଏ। ବର୍ତ୍ତମାନ ମନୁଷ୍ୟ ସମାଜ ଆଗରେ ଏଲ୍ନିନୋ ନାମକ ଏକ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆମେ ବର୍ତ୍ତମାନ ଯାହା ଅନୁଭବ କରୁଛୁ ତାହା ସାଧାରଣ ଗ୍ରୀଷ୍ମ ଗରମ ନୁହେଁ, ଏହା ଏଲ୍ନିନୋ ନାମକ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଆଗମନ। ଏହା ନିରବରେ ଜୀବନ ନେଇପାରେ ଏବଂ ଆମର ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇପାରେ। ମେ ମାସ ଆସିବା ସହିତ ଏହି ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ତେବେ ଆଜି ସ୍ୱାସ୍ଥ୍ୟ ସୂତ୍ରରେ ଆସନ୍ତୁ ଜାଣିବା ଏହି ବିପଦଜନକ ଏଲ୍ନିନୋ ସମ୍ପର୍କରେ। ଏହା କେତେ ବିପଦପୂର୍ଣ୍ଣ ପ୍ରକୃତି ପାଇଁ ତେ ମାଡ଼ି ଆସୁଛି ଏକ ବଡ଼ ବିପଦ ଏଲ୍ନିନୋ ଆଶଙ୍କା। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି। ବୈଜ୍ଞାନିକଙ୍କ ଅନୁସାରେ 2026 ଅତ୍ୟନ୍ତ ବିପଦପୂର୍ଣ୍ଣ ଏଲ୍ନିନୋ ଆସିପାରେ ବୋଲି ଅନୁମାନ କରାଯାଇଛି, ଯାହାର ପ୍ରଭାବ ପାଣିପାଗ, ଚାଷ, ପାଣି ଏବଂ ବିଦ୍ୟୁତ୍ ଶକ୍ତି ଉପରେ ମଧ୍ୟ ପଡ଼ିପାରେ। ତେବେ ଏଇଠି ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏଲ୍ନିନୋ କ'ଣ? ଏହା ଏକ ପ୍ରାକୃତିକ ପାଣିପାଗ ପ୍ରକ୍ରିୟା ଅଟେ ବନ୍ଧୁ। ସରଳ ଭାଷାରେ କହିବାକୁ ଗଲେ ପ୍ରଶାନ୍ତ ମହାସାଗରରେ ପାଣି ବହୁତ ଗରମ ହୋଇଯାଏ। ଏହା ସାରା ବିଶ୍ୱରେ ପବନର ପ୍ରବାହକୁ ପରିବର୍ତ୍ତନ କରିଦିଏ। ଦକ୍ଷିଣ ପଶ୍ଚିମ ମୌସୁମୀ ଯାହା ସାଧାରଣତଃ ସମୁଦ୍ରର ଗରମ ପାଣି ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଆଡ଼କୁ ରହିଥାଏ। ଏହାଦ୍ୱାରା ଭାରତରେ ମୌସୁମୀ ଶକ୍ତିଶାଳୀ ହୁଏ ଏବଂ ଭଲ ବର୍ଷା ହୋଇଥାଏ। କିନ୍ତୁ ବନ୍ଧୁ, ଏହି ଏଲ୍ନିନୋ ଆସିବା ଫଳରେ ଏହି ବ୍ୟବସ୍ଥା ଦୁର୍ବଳ ହୋଇଯାଏ। ଗରମ ପାଣି ଦକ୍ଷିଣ ଆମେରିକା ଆଡ଼କୁ ଗତି କରେ ଏବଂ ମୌସୁମୀ ବର୍ଷା କମିଯାଏ। ସମୁଦ୍ରର ତାପମାତ୍ରା ବୃଦ୍ଧି ହେବା ଯୋଗୁଁ ସାରା ବିଶ୍ୱର ପବନ ଓ ପାଣିପାଗର ସନ୍ତୁଳନ ବଢ଼ିଯାଏ। ଏହାର ପ୍ରଭାବ ବର୍ଷାଦିନେ ଏବଂ ଗ୍ରୀଷ୍ମଦିନ ଏବଂ ବାତ୍ୟା ଉପରେ ମଧ୍ୟ ପଡ଼ିଥାଏ। ଏହି ଏଲ୍ନିନୋ ନାମଟି ସ୍ପେନିଶ ଭାଷାର ଶବ୍ଦ ଦ ଲିଟିଲ୍ ବୟରୁ ନିଆଯାଇଛି। ଅନେକ ବର୍ଷ ପୂର୍ବେ ପେରୁର ମତ୍ସ୍ୟଜୀବୀମାନେ ଖ୍ରୀଷ୍ଟମାସ ସମୟରେ ସମୁଦ୍ରର ପାଣି ଅଧିକ

ହେଉଥିବାରୁ ଦେଖିଥିଲି। ସେବେଠାରୁ ଏହି ପ୍ରକ୍ରିୟାକୁ ଏଲିନୋ କୁହାଯାଉଛି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ସମୟରେ ପ୍ରଶାନ୍ତ ମହାସାଗର ସାଧାରଣ ଅପେକ୍ଷା ଅଧିକ ଗରମ ରହୁଛି। ସାମୁଦ୍ରିକ ପବନ ମଧ୍ୟ ଦୁର୍ବଳ ହେବାରେ ଲାଗୁଛି। ଏହି କାରଣରୁ ସୁପର ଏଲିନୋର ବିପଦ ବଢ଼ୁଥିବାର ଦେଖାଯାଉଛି। ତେବେ ଏଥିପ୍ରତି କିଭଳି ସତର୍କତା ଅବଲମ୍ବନ କରିବା ସେହି ବିଷୟରେ ଆସନ୍ତୁ ଜାଣିବା। ଏହା ଏକ ବିପଦପୂର୍ଣ୍ଣ ପରିସ୍ଥିତି ଅଟେ। ଏପରିକି ସୁସ୍ଥ ଲୋକମାନେ ମଧ୍ୟ ଏହାର ଆତଙ୍କରେ ଆସିପାରିବେ। ତେଣୁ ଆମ ଜୀବନ ରକ୍ଷା ପାଇଁ ଆମକୁ ହିଁ ସତର୍କ ରହିବାକୁ ପଡ଼ିବ। ତେବେ ସତର୍କତା କିଭଳି ଅବଲମ୍ବନ କରିବା ଆସନ୍ତୁ ଜାଣିବା। ବନ୍ଧୁ, ଶୋଷ ଲାଗିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, ଏହା ବିପଦଜନକ। ତୃଷ୍ଣା ହେଉଛି ଶରୀର ପୂର୍ବରୁ ଡିହାଇଡ୍ରେଟେଡ୍ ହେବାର ଏକ ଲକ୍ଷଣ। ପ୍ରତି ଘଣ୍ଟାକୁ ପାଣି ପିଅନ୍ତୁ। ପିଲା ବୟସ୍କମାନଙ୍କୁ ଠିକ୍ ସମୟରେ ପାଣି ପିଇବାକୁ ଦିଅନ୍ତୁ। ସବୁଠାରୁ ବିପଦପୂର୍ଣ୍ଣ ସମୟ ହେଉଛି ସକାଳ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ। ଏହି ସମୟରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଶରୀର ଉପରେ ପଡ଼ିଥାଏ। ତେଣୁ ଯଥାସମ୍ଭବ ଘରେ ରୁହନ୍ତୁ। କଳା ପୋଷାକ ପିନ୍ଧନ୍ତୁ ନାହିଁ, ଏହା ଅଧିକ ଗରମ ଶୋଷଣ କରେ। ଧଳା କିମ୍ବା ଫିକା ରଙ୍ଗର ସୂତାଲୁଗା ବ୍ୟବହାର କରନ୍ତୁ। ପଶୁମାନଙ୍କୁ ଏହି ସମୟରେ ଭୁଲନ୍ତୁ ନାହିଁ। କେବଳ ଆପଣଙ୍କ ଘରେ ଥିବା ପଶୁପକ୍ଷୀ ନୁହଁ, ବରଂ ରାସ୍ତାର ସମସ୍ତ ପଶୁପକ୍ଷୀମାନଙ୍କୁ ପାଣି ଓ ଖାଦ୍ୟ ଦେବାକୁ ଭୁଲନ୍ତୁ ନାହିଁ। ତେବେ ଏହି ଏଲିନୋ ବର୍ତ୍ତମାନ ପରିସ୍ଥିତିରେ ଏକ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ଏଲିନୋର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦ୍ର ପତନର ତାପମାତ୍ରା 0.4-0.9 ଡିଗ୍ରୀକୁ ବଢ଼ିଛି। ହେଲେ 0.5 ଡିଗ୍ରୀ ସେଲସିୟସ୍ ହେଲେ ଆପଣ ଜାଣିଥାଇପାରନ୍ତି ଯେ ତାକୁ ଏଲିନୋ କୁହାଯାଏ। କିନ୍ତୁ ଏଥରର ତାପମାତ୍ରା ପ୍ରାୟ 2.5-3 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଅନୁମାନ କରାଯାଇଛି। ତେଣୁ ସେଥିପାଇଁ ସୁପର ଏଲିନୋ ହେବ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତେ ସତର୍କ ରୁହନ୍ତୁ ଏବଂ ସଚେତନ ରୁହନ୍ତୁ।

ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଏଥର ଆସନ୍ତୁ ଜାଣିବା ଆଜି ଦିନରେ ଘଟିଥିବା କିଛି ଐତିହାସିକ ଘଟଣାବଳୀ ସମ୍ପର୍କରେ, ଭାରତ ଏବଂ ବିଶ୍ୱ ଇତିହାସରେ 25 ମଇର ଛବି। 1787 ଆଜିର ଦିନରେ 11 ଦିନ ବିଳମ୍ବ ପରେ 7ଟି ରାଜ୍ୟର କୋରମ୍ ପୂରଣ ହେବା ପରେ ଫିଲାଡେଲଫିଆରେ ଯୁକ୍ତରାଷ୍ଟ୍ର ସାମ୍ବିଧାନିକ ସମ୍ମିଳନୀ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇଥିଲା। 1953 ଆଜିର ଦିନରେ ପରମାଣୁ ଅସ୍ତ୍ର ପରୀକ୍ଷଣରେ ନେଭାଡ଼ା ପରୀକ୍ଷଣସ୍ଥଳୀରେ ଯୁକ୍ତରାଷ୍ଟ୍ର ଏହାର ପ୍ରଥମ ଏବଂ ଏକମାତ୍ର ପରମାଣୁ ତୋପ ପରୀକ୍ଷଣ କରିଥିଲା। 1973 ଆଜିର ଦିନରେ ଗ୍ରୀସ୍ରେ ଏକଛତ୍ରବାଦୀ ଶାସନର ପ୍ରତିବାଦରେ ଗ୍ରୀକ୍ ନୌସେନା ବିଧ୍ୱଂସକ ଭେଲସୋର କ୍ୟାପ୍ଟେନ୍ ଏବଂ କ୍ରିଉ ବିଦ୍ରୋହ କରିଥିଲେ ଏବଂ ଗ୍ରୀସ୍କୁ ଫେରିବାକୁ ମନା କରିଥିଲେ। ପରିବର୍ତ୍ତେ ଇଟାଲୀର ଫିଉ ମିସିନୋରି ଲଙ୍ଗର ପକାଇଥିଲେ। 1977 ଆଜିର ଦିନରେ ଷ୍ଟାରବର୍ସ ଆମେରିକାର ଥିଏଟରରେ ମୁକ୍ତିଲାଭ କରିଥିଲା। 2013 ମେ 25 ଅର୍ଥାତ୍ ଆଜିର ଦିନରେ ଭାରତର ଛତିଶଗଡ଼ରେ ଭାରତୀୟ ଜାତୀୟ ରାଜନେତାଙ୍କ ଏକ ଦଳ ଉପରେ ଆକ୍ରମଣରେ ସନ୍ଦିଗ୍ଧ ମାଓବାଦୀ ବିଦ୍ରୋହୀମାନେ ଅତି କମ୍ରେ 28 ଜଣଙ୍କୁ ହତ୍ୟା କରିଥିଲେ ଏବଂ 32 ଜଣଙ୍କୁ ଆହତ କରିଥିଲେ। 1606 ଆଜି ଦିନରେ ଫରାସୀ ମିଶନାରୀ ଏବଂ ସନ୍ଥ ଚାର୍ଲସ ଗାର୍ଦେନଙ୍କ ଜନ୍ମ ହୋଇଥିଲା। 1865 ଆଜି ଦିନରେ ଜଟମନଙ୍କ ମଧ୍ୟ ଜନ୍ମ ହୋଇଥିଲା। ସେ ଜଣେ ଆମେରିକୀୟ ଧର୍ମ ପ୍ରଚାରକ ଏବଂ ସନ୍ଥ ଓ ନୋବେଲ ପୁରସ୍କାର ବିଜେତା। 1869 ଆଜିର ଦିନରେ କାନାଡିଆନ ସାମ୍ବାଦିକ ଏବଂ କଳା ସମାଲୋଚକ ରବି ରସ୍ଙ୍କ ମଧ୍ୟ ଆଜି ଦିନରେ ଜନ୍ମ ହୋଇଥିଲା। 1954 ଅର୍ଥାତ୍ ଆଜିର ଦିନରେ ଭାରତୀୟ ଅଭିନେତା ପ୍ରଯୋଜକ ଏବଂ ରାଜନେତା ମୁରଲୀଙ୍କ ମଧ୍ୟ ଜନ୍ମଦିବସ। ରାସବିହାରୀ ବୋଷ ଜଣେ ଭାରତୀୟ ବିପ୍ଳବୀ ଯିଏ ବ୍ରିଟିଶ ଶାସନ ବିରୁଦ୍ଧରେ ଗଦ୍ଦାର ଏବଂ ଆଜାଦ ହିନ୍ଦ ଫୌଜ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାଙ୍କର 1886 ଆଜିର ଦିନରେ ଜନ୍ମଗ୍ରହଣ ହୋଇଥିଲା। 1906 ଆଜିର ଦିନରେ ରାମ କିଙ୍କର ୱେଜ୍ଙ୍କ ମଧ୍ୟ ଜନ୍ମ ହୋଇଥିଲା। ସେ ଜଣେ ଭାରତୀୟ ମୂର୍ତ୍ତିକାର ଏବଂ

ଚିତ୍ରକର ଆଧୁନିକ ଭାରତୀୟ ଭାସ୍କର୍ଯ୍ୟର ପ୍ରବର୍ତ୍ତକ ଏବଂ ପ୍ରାସଙ୍ଗିକ ଆଧୁନିକତାରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। କରଣ ଜୋହର ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ପୋଷାକ ଡିଜାଇନର, ଅଭିନେତା ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ। ତାଙ୍କର 1972 ଆଜାଦନରେ ଜନ୍ମ ହୋଇଥିଲା। 1954 ଆଜାଦନରେ ହଙ୍ଗେରୀୟ ଫଟୋଗ୍ରାଫର ଏବଂ ସାମ୍ବାଦିକ ରୋବର୍ଟ କପ୍ପାଙ୍କ ମଧ୍ୟ ଆଜି ମୃତ୍ୟୁ ଘଟିଥିଲା। 1995 May 25 ଅର୍ଥାତ୍ ଆଜିର ଦିନରେ ଫ୍ରେଞ୍ଚ ରେସିଂ ଡ୍ରାଇଭର ଇଲି ବାଇଓଲଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। 2005 ଆଜିର ଦିନରେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ରାଜନେତା ସୁନୀଲ ଦତ୍ତଙ୍କ ବିୟୋଗ ଘଟିଥିଲା। ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଏଥର ସମୟ ହୋଇଛି ଆସନ୍ତୁ ଜାଣିନେବା କ'ଣ ରହିଛି ସ୍ଥାନୀୟ ଖବର ଏବଂ ପାଣିପାଗ ସୂଚନା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ସରସ୍ୱତୀ ବିଦ୍ୟାମନ୍ଦିର ସଭାକକ୍ଷରେ ଓଡ଼ିଶା ପଶ୍ଚିମ ସ୍ୱଦେଶୀ ଜାଗରଣ ମଞ୍ଚ ନୂଆପଡ଼ା ପକ୍ଷରୁ ଗତକାଲି ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେଇ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଆଞ୍ଚଳିକ ଯୁବ ଯାଦବ ଓ ମହିଳା ଯାଦବର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଶିବମନ୍ଦିର ପ୍ରାଙ୍ଗଣରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଗତକାଲି ନୂଆପଡ଼ା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା କ'ଣ ରହିଛି ପାଣିପାଗ ସୂଚନା। ମିଳିଥିବା ସୂଚନା ମୁତାବକ ରାଜ୍ୟରେ କାଳବୈଶାଖୀର ପ୍ରକୋପ ଜାରି ରହିଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଏମିତି ହିଁ ରହିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆସିବା ଚବିଶ ଘଣ୍ଟା ମଧ୍ୟରେ ଗୁଳୁଗୁଳି ବଢ଼ିବ ବୋଲି 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ ଭିନ୍ନ ଭିନ୍ନ ରାଜ୍ୟରେ ଚବିଶ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏଥିପାଇଁ ପାଖାପାଖି ସବୁ ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି। ଆଜି ଭବାନୀପାଟଣା ଏବଂ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 28 ଡିଗ୍ରୀ ସେଲସିୟସ୍ ରହିବ ବୋଲି ଅନୁମାନ ରହିଛି।

ଶୁଣୁଥିଲି ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:30 ଶୁଣିପାରିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜଗଦୀଶ ପ୍ରସାଦ ରଥ, ବିଜୟ କୁମାର ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ମହାପାତ୍ର, ବିଜୟ କୁମାର ନାୟକ, ରାମଚନ୍ଦ୍ର ମିଶ୍ର ଏବଂ ବନ୍ଦିତା ପଟ୍ଟନାୟକ। କାର୍ଯ୍ୟକ୍ରମ ଚାଷର କଥା ରହିଛି ଦିନ 1:10। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଏବଂ ଦିନ 2:45 ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ 12:00 ଅଧିବେଶନର ଆରମ୍ଭରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଯବାନ କଥାଚିତ୍ରରୁ ଗାଇଛନ୍ତି ଅରିଜିତ ସିଂ ଓ ଶିଳ୍ପା ରାଓ ଗୀତ ରଚନା କରିଛନ୍ତି କୁମାର ସଙ୍ଗୀତ ପରିଚାଳନା ଅନିରୁଦ୍ଧ ରବିଚନ୍ଦର

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ବାଗିପୁର କଥା ଚିତ୍ରରୁ ଗାଇଛନ୍ତି ସିଦ୍ଧାନ୍ତ ମିଶ୍ର, ଗୀତ ରଚନା ସମୀର ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ସିଦ୍ଧାନ୍ତ ମିଶ୍ର।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆଦିପୁରୁଷ କଥାଚିତ୍ରରୁ, ଗାଇଛନ୍ତି ସୋନୁ ନିଗମ ଓ ଶ୍ରେୟା ଘୋଷାଲ। ଗୀତ ରଚନା ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କନ୍ନାପ୍ପା କଥାଚିତ୍ରରୁ। ଗିରିଶ ନକୁଣ୍ଙ୍କର ଗୀତ ରଚନା ଏବଂ ମନି ଶର୍ମାଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଶାନ୍, ପ୍ରତୀକ୍ଷା କାଲେ ଓ ସହିତି ଜଗନ୍ତୀ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବାଗିଭୋର କଥାଚିତ୍ରରୁ। ଗାଇଛନ୍ତି ପରମ୍ପରା ଟଣ୍ଡନ, ଗୀତ ରଚନା ଫର୍ମାନ ମେମନ, ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଦାସଗୁପ୍ତା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବର୍ଡ଼ର ଟୁ କଥାଚିତ୍ରରୁ କହିଛନ୍ତି ଦିଲଜିତ ପରମ୍ପରା ଟଣ୍ଡନ ଓ ସାଚେତ ଟଣ୍ଡନ, ଗୀତରଚନା କୌଶର ମୁନିର, ସଙ୍ଗୀତ ନିର୍ଦ୍ଦେଶନା ସାଚେତ ଟଣ୍ଡନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଜଗଦୀଶ ପ୍ରସାଦ ରଥ, ଗୀତ ରଚନା କରିଛନ୍ତି କୀର୍ତ୍ତନ ନାରାୟଣ ପାଢ଼ୀ।

0: ಪವರ್ ಆಫ್ ದೃಢ ಮೊಳದುವ ಚೆಟಿನಾಡ್ ಸಿಮೆಂಟ್ ದ ಪರ್ಫೆಕ್ಟ್ ಕಾಂಕ್ರೀಟ್ ಚಾಯ್ಸ್.
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ. ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
0: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ. ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ. ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍.
3: ଏଥର ସ୍ନେହଲତା ମହାନ୍ତିଙ୍କ ଗୀତ ରଚନାରେ ଗାଇଛନ୍ତି ବିଜୟ କୁମାର ନାୟକ.

0: AIR at 90.
1: କାର୍ଯ୍ୟକ୍ରମରେ ଶେଷରେ ବାବାଜୀ ଚରଣ ଜେନାଙ୍କ ରଚନାରେ ଗାଇଛନ୍ତି ବନ୍ଦିତା ପଟ୍ଟନାୟକ।

0: ଦେହି ଉପରେ ନେ ଧଲା ବାଇଗଣୀ ରଙ୍ଗର ଗୁଣମାନ ଥିସି। ମାଇକିରା ପତର ଉପରେ ନେ ପୁଚା ପୁଚା କରି ଅଣ୍ଡା ଦିଥିସି। ଇ ଅଣ୍ଡା ମାନକେ ସେ ବାଦାମୀ ରଙ୍ଗର ବାଲ ମାନକେ ଢାବି ଢାବି ଥିସି। ଇ କିରାମାନେ ପତରର ମଝି ସିରାନୁ ଏକା ଖୁବ୍ ଖୁବ୍ ଖାଇ ପକାସନ୍। ଦିନର ଅପେକ୍ଷା ରାତନେ ଜହ କରି ମାନେ ଗଛକେ ନୁକସାନ କରିଥିସନ୍। ଇତାକେ କମାବାର ଲାଗି ଆମେ ଆଗ ଜନ୍ତା ଫସଲ ହିସାବରେ ପାତଲ ଘଣ୍ଟା ବାହାରର ଚାରାଡ଼ି ଜଡ଼ା ଗଛ ମାନେ ଲଗାମା। ଇ ଗଛ ଆଡ଼କେ ମାଇକିରା ମାନେ ଆସବେ ଆରୁ ସେଥି ଅଣ୍ଡା ମାନେ ଦେବେ। ଏମିତି ହେଲେ ଆମେ ସୁବିଧାନେ ଜଡ଼ା ପତର ସନେ ଅଣ୍ଡା ମାନକେ ଧରି ଆନି କରି ମାରି ଦେଇ ପାର୍ମା। କିନେ ହେଲେ ଫେରୋମନ ଜନ୍ତାକେ ହେକ୍ଟର ପିଛା ଦଶଟା ଲେଖା କରି ଜମିନେ ବି ଲଗାଲେ ଚଲ୍ବା। ପତର ଖଣି ପୋକ ଇଟା ମାନେ ଛୋଟ ଛୋଟ ମାଛି ଭଳିଆ ଦିଶସନ୍। ଇମାନେ ଟମାଟୋ ପତରକେ କଣା କରି କରି ତାର ଶାଗୁଆ ଭାଗକେ ଖାଇ ପକାସନ୍। ଇ କିରା କମ୍ ନୁକସାନ କରବାର ଲାଗି ହେଲେ ଆମକେ ପାତଲ ଘଣ୍ଟାର ସନେ ବିନ୍କେ ଭିରେଇ କରି ଚାଷ କରବାକେ ପଡ଼ବା। ଆଠ ଧାଡ଼ି ଟମାଟୋ ଗଛ ଉତାରୁ ଗୋଟେ ଧାଡ଼ି ବିନ୍ ଲଗାମା। ଟମାଟୋ ଗଛ ଲଗାବାର 15 ଦିନ ଆଗନୁ ବିନ୍କେ ଲଗାମା। ଏବେ ଯେନ୍ ସବୁ ରୋଗ ପୋକ ବିଷୟରେ ଜାଣିଲୁ ତାକେ ଠିକ୍ ସମୟନେ ଚିନି କରି ସାଙ୍ଗେ ସାଙ୍ଗେ ଓଷ ନେଇ କରି କରି ଏବେ ଜାଣିଲା ଉପାୟମାନେ କରି କରି ଛଡ଼ାବାର ବ୍ୟବସ୍ଥା କର୍ମା।
1: ଚାଷର କଥା ଶୁଣୁଥିଲେ ଆପଣମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: AIR at 90.
1: ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ, ଅଂଶୁଘାତରୁ ରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନ ଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସେଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଥିଲେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା।

ଶକ୍ତି ରୂପାକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ନାରୀ କେବଳ ଘରର ଆଲୋକ ନୁହେଁ, ସେ ସମାଜର ଶକ୍ତି, ସଂସ୍କୃତିର ପରିଚୟ ଓ ଉନ୍ନତିର ଆଧାର। ସ୍ନେହ, ସହନଶୀଳତା, ସଂଘର୍ଷ ଓ ସଫଳତାର ଅନେକ ଅକୁହା କାହାଣୀକୁ ନେଇ ଆମର ଏହି ପ୍ରୟାସ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର। ମାନବ ସଭ୍ୟତାର ବିକାଶ କ୍ରମରେ ଯେତେବେଳେ ଶବ୍ଦ ଆକାଶର ତରଙ୍ଗ ସହ ମିଶି ବେତାର ରୂପ ନେଲା, ସେତେବେଳେ ଭୂଗୋଳର ସୀମା ସଙ୍କୁଚିତ ହୋଇଗଲା। ଭାରତରେ ବେତାର ପ୍ରସାରଣର 90 ବର୍ଷର ଇତିହାସ କେବଳ ବୈଜ୍ଞାନିକ ପ୍ରଗତିର କାହାଣୀ ନୁହେଁ, ବରଂ ଏହା ଭାରତୀୟ ଜନମାନସର ସାମାଜିକ ସାଂସ୍କୃତିକ ପରିବର୍ତ୍ତନର ଏକ ମହାକାବ୍ୟ। ଓଡ଼ିଶା ଭଳି ଏକ କଳାପ୍ରିୟ, କୃଷି ପ୍ରଧାନ ଏବଂ ସାଂସ୍କୃତିକ ସମ୍ପନ୍ନ ରାଜ୍ୟରେ ଆକାଶବାଣୀ କେବଳ ସୂଚନା ପ୍ରଦାନକାରୀ ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଓଡ଼ିଆ ଅସ୍ମିତା, ଭାଷା ଏବଂ ବିବିଧତାର ସବୁଠାରୁ ବିଶ୍ୱସନୀୟ ସାରଥି ସାଜିଛି। 90 ବର୍ଷ ପୂରଣ କରିବା ପରେ ଆଜି ଆକାଶବାଣୀ କେବଳ ଏକ ପୁରୁଣା ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ନିଜକୁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହ ଖାପ ଖୁଆଇ ଚାଲିଛି। FM ଚ୍ୟାନେଲରେ ଲୋକପ୍ରିୟତା ଏବଂ ମୋବାଇଲ ଆପ୍ ମାଧ୍ୟମରେ ରେଡ଼ିଓ ଆଜି ଡିଜିଟାଲ ସ୍ପେସରେ ପ୍ରବେଶ କରିଛି। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଏହାର ଗ୍ରହଣୀୟତାକୁ ପୁଣି ଥରେ ପ୍ରମାଣିତ କରିଛି। ତେବେ ସୋସିଆଲ ମିଡ଼ିଆ ଓ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ପ୍ରତିଯୋଗିତା ମଧ୍ୟରେ ନିଜର ଶୁଦ୍ଧତା, ନିରପେକ୍ଷତା ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖିବା ଆକାଶବାଣୀ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଓଡ଼ିଶାର ବେତାର ଇତିହାସରେ କଟକ, ସମ୍ବଲପୁର ଓ ଜୟପୁର କେନ୍ଦ୍ରର ସ୍ୱତନ୍ତ୍ର ସ୍ଥାନ ରହିଥିଲେ ହେଁ 90 ଦଶକର ପ୍ରାରମ୍ଭରେ ପ୍ରତିଷ୍ଠିତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ଆଗମନ ଥିଲା ଏକ ସାଂସ୍କୃତିକ ନବଜାଗରଣ। ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା, କବି ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ, ବେତାର ନାଟକର ଆକର୍ଷଣ, ମହିଳା ଓ ଶିଶୁମାନଙ୍କର କାର୍ଯ୍ୟକ୍ରମ, କୃଷି ସୂଚନାର କାର୍ଯ୍ୟକ୍ରମ, ଯୁବପିଢ଼ିଙ୍କ କାର୍ଯ୍ୟକ୍ରମ, ଆକାଶବାଣୀ ଭବାନୀପାଟଣା ତାର ପ୍ରୟାସ ଜାରି ରଖିଛି।

0: ଆଜିର ସମାଜରେ ମହିଳାମାନେ କେବଳ ଘରୋଇ କାମରେ ସୀମିତ ନୁହନ୍ତି, ସେମାନେ ଶିକ୍ଷା, ସାହିତ୍ୟ, ବିଜ୍ଞାନ, କଳା, କ୍ରୀଡ଼ା ଓ ଗଣମାଧ୍ୟମ ଭଳି ଅନେକ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଉଛନ୍ତି। ସେହିପରି ଗଣମାଧ୍ୟମର ଏକ ଲୋକପ୍ରିୟ ମାଧ୍ୟମ ହେଉଛି ବେତାର ବା ରେଡ଼ିଓ। ଏଠାରେ କାର୍ଯ୍ୟରତ ମହିଳା ବେତାର ଉଦ୍ଘୋଷିକା ବା ରେଡ଼ିଓ ଚକୋଲେଟ୍ ନିଜ ଦକ୍ଷତା, ମାଧୁର୍ଯ୍ୟପୂର୍ଣ୍ଣ କଣ୍ଠସ୍ୱର ଓ ସୃଜନଶୀଳତା ଦ୍ୱାରା ସମାଜରେ ନିଜ ସ୍ଥାନ ଗଢ଼ିପାରୁଛନ୍ତି। ଏହି ପେଶା ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ବହୁତ ଗୁରୁତ୍ୱ ରଖୁଛି। ଆଜିକାଲି ଅନେକ ମହିଳା ଆକାଶବାଣୀ, FM ଚ୍ୟାନେଲ ଓ ଅନଲାଇନ୍ ରେଡ଼ିଓରେ କାର୍ଯ୍ୟ କରୁଛନ୍ତି। ସେମାନେ କେବଳ ମନୋରଞ୍ଜନ ନୁହେଁ, ବରଂ ସମାଜକୁ ଜାଗୃତ କରିବାରେ ମଧ୍ୟ ଭୂମିକା ନେଉଛନ୍ତି। ନାରୀ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ନାରୀ ଅଧିକାର ଓ ସ୍ୱାବଲମ୍ବନ ବିଷୟରେ ସଚେତନତା ସୃଷ୍ଟି କରି ସେମାନେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ହେଉଛନ୍ତି। ବର୍ତ୍ତମାନ ସମୟରେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ କର୍ମକ୍ଷେତ୍ରରେ ଯୋଗ ଦେଉଛନ୍ତି। ଆଜି ଆସନ୍ତୁ ସୁଶ୍ରୀ ସୁନିତା ଶର୍ମା ଭଉଣୀଙ୍କ ସହିତ କିଛି କଥାବାର୍ତ୍ତା କରିବା, ସେ କିପରି ସ୍ୱାବଲମ୍ବୀ ହୋଇଛନ୍ତି ତାଙ୍କଠୁ ଜାଣିବା। ଆପଣଙ୍କୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମକୁ ସ୍ୱାଗତ ମ୍ୟାଡ଼ାମ। ନମସ୍କାର।
1: ନମସ୍କାର, ଧନ୍ୟବାଦ ମ୍ୟାଡ଼ାମ।
0: ପ୍ରଥମେ କହିବେ କି ଆପଣଙ୍କର ପେଶା ଓ ନିଶା କ'ଣ?
1: ମୁଁ ହେଉଛି କୃଷି ବିଭାଗର ଜଣେ ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ସମ୍ପ୍ରସାରଣ ଅଧିକାରୀ। ଏଇଟା ହେଉଛି ମୋର ପେଶା। ମୋର ନିଶା ହେଉଛି କଳା ପ୍ରତି ଭଲ ପାଇବା।
0: ଆପଣ ଯେଉଁ କହିଲେ କଳା ପ୍ରତି ଭଲ ପାଇବା, କେଉଁଥିରେ ଆପଣଙ୍କୁ ଅଧିକ ଖୁସି ମିଳେ, ଆପଣଙ୍କ ପେଶା ନା ନିଶା?
1: ପେଶା ଆଉ ନିଶା ରେଳର ଦୁଇଟି ଧାରଣା ପରି ସବୁବେଳେ ଆମ ସହିତ ଜଡ଼ିତ। ଆମର କର୍ତ୍ତବ୍ୟ ହେଉଛି ଆମ ପେଶା, ଆମେ କାମ କରିବା, ଏବଂ ନିଶା ହେଉଛି ଆମ ଶାନ୍ତି, ଆମ ସୁଖ, ଆମ ଭଲ ପାଇବା, ଏସବୁ। ଆମ ଜୀବନରେ ସୁଖ ଖୋଜିବା ପାଇଁ ହେଲେ ଆମେ ନିଶା ପାଖକୁ ଯାଉ। ଏଇ ଦୁଇଟି ଯାକ ମୋତେ ଶାନ୍ତି ଦିଏ, କିନ୍ତୁ ସବୁଠୁ ଅଧିକା ତ ନିଶ୍ଚିତ ଭାବରେ କହିବି ମୋତେ ନିଶା ହିଁ ଶାନ୍ତି ଦିଏ।
0: ତ ଆପଣ ଏଇ ଯେଉଁ କୃଷି ଅଧିକାରୀ ଭାବେ କାମ କରିବି ବୋଲି କେମିତି ଭାବିଲେ?
1: ପ୍ରଥମେ ତ ସେଥିପାଇଁ ମୁଁ ଆପ୍ଲାଏ କରିଥିଲି ଏବଂ ହେଇଯାଇଥିଲା, ଭଗବାନଙ୍କ

0: ନିଶାକୁ ବହୁତ ଭଲ ପାଉଥିଲି, ବୋଧହୁଏ ସେଇଥିପାଇଁ ମୁଁ ଇଚ୍ଛା କରୁନଥିଲି ଆସିବା ପାଇଁ। ବାପାଙ୍କୁ କହିଲି ନା ମୁଁ ଯିବିନି, କିଛି ଦିନ ପରେ ଯାଇକି ଜଏନ୍ କରିବି। କିନ୍ତୁ ବାପା କହିଲେ କି ନା, ଯଦି ତୁ ଗୋଟେ ସରକାରୀ କର୍ମଚାରୀ ହେବୁ ମୁଁ ବେଶୀ ଗର୍ବିତ ହେବି। ତ ସେଥିପାଇଁ ମୁଁ ଆସିଲି, ଆଉ ଏଇଟା ହିଁ ଗୋଟେ ଭଲ ପାଇବା କର୍ତ୍ତବ୍ୟ। ମୁଁ ଭାବିଲି କି ବାପାଙ୍କ ପ୍ରତି ମୋର କର୍ତ୍ତବ୍ୟ ଥିଲା ଆଉ ମୁଁ ଜଏନ୍ କଲି।
1: ଯେଉଁ କଳାକୁ ଆପଣ ଭଲ ପାଆନ୍ତି ବୋଲି କହିଲେ, କେଉଁ ପ୍ରକାର କଳାକୁ ଆପଣ ଭଲ ପାଆନ୍ତି, କେଉଁଥିରେ ଆପଣଙ୍କର ରୁଚି ଅଛି ବୋଲି କହିବେ?
0: ପିଲାବେଳଠୁ ମୋର ସ୍ୱରକୁ ସମସ୍ତେ ବହୁତ ଭଲ ବୋଲି କହନ୍ତି, ମାଇକ୍ରେ ବହୁତ ଭଲ ଶୁଭେ। ସେଥିପାଇଁ ଛୋଟବେଳେ ସ୍କୁଲରେ ଗୀତ ଗାଇବା କିମ୍ବା ନାଚିବା, ଏସବୁକୁ ବାପା ମୋତେ ପ୍ରୋତ୍ସାହନ ଦେଇଛନ୍ତି। ଏବଂ ମୋତେ ସଙ୍ଗୀତ ଗୁରୁଙ୍କୁ ଡାକିକି ଶିକ୍ଷା ଦେବା, ଯେମିତି ସ୍କୁଲରେ କୌଣସି ନୂଆ ଫଙ୍କସନ୍ ହେଲେ ମୋ ସାଙ୍ଗରେ ଜଗିକି ରାତିରେ ରହିବା, ଅଭିନୟରେ ମୋତେ ଯାହା ବି ଦରକାର ପଡ଼େ ସବୁ ଜିନିଷ ଖୋଜିକି ଆଣିବା, କି କେମିତି ନୂଆ ଜିନିଷ ଶିଖିବି, ଷ୍ଟେଜ୍ରେ କେମିତି ଭଲ ପରଫର୍ମ କରିବି, ଏଇସବୁ ପିଲାବେଳଠୁ ମୁଁ ଏଇସବୁ ସହିତ ହିଁ ଜଡ଼ିତ ଅଛି ଆଉ ବଡ଼ ହେଇଛି। ଆଉ ଆରମ୍ଭରୁ କହନ୍ତି ମୋ ଜୀବନର ପ୍ରଥମ ସ୍ୱର ମୁଁ ରେଡ଼ିଓରୁ ଶୁଣିଛି। ପ୍ରଥମ ଭଲ ପାଇବା ମୋର ଆର୍ଜିଙ୍କ ପ୍ରତି ଅଛି, କାହିଁକି ଖେରେ ଆମେ ହେଉଛୁ 90 ଦଶକର ପିଲା, ଆମ ପାଖରେ ମନୋରଞ୍ଜନର ପ୍ରଥମ ସାଧନ ରେଡ଼ିଓ ଥିଲା, ଆମ ପାଖରେ ଗୀତ ଥିଲା, ଆମର ପ୍ରଥମ ସଙ୍ଗୀତ ଆମେ ଆରମ୍ଭ କରୁଥିଲୁ, ସକାଳର ପ୍ରଥମ ସଙ୍ଗୀତ ଆମେ ରେଡ଼ିଓରୁ ଆରମ୍ଭ କରୁଥିଲୁ। ଏବଂ ଜୀବନର ପ୍ରତ୍ୟେକଟି ମୋଡ଼ରେ, ଯେଉଁ ମୋଡ଼ରେ ଆମ ପାଖରେ ମନୋରଞ୍ଜନର କେବଳ ଗୋଟିଏ ସାଧନ ରେଡ଼ିଓ ଥିଲା, ଆର୍ଜେମାନେ ମୋତେ ସବୁଠୁ ଅଧିକା ପ୍ରେରଣା ଦେଇଥିଲେ, କାହିଁକି ତାଙ୍କ କଥା ହୃଦୟର ପ୍ରତିଟି ସମୟରେ ଆମ ମନକୁ ଛୁଇଁଯାଏ। ତ ସେଥିପାଇଁ ମୋତେ ଆର୍ଜେ ହେବାର ସ୍ୱପ୍ନଟା ସବୁଠୁ ଅଧିକା ଥିଲା।
1: ଯେତେବେଳେ ଆପଣ ଆପଣଙ୍କ ନିଶାକୁ ଛାଡ଼ି ପେଶାକୁ ଆପଣେଇଲେ, ତ ସେଇ ସମୟର ଅନୁଭବଟା ଆପଣଙ୍କର କେମିତି ଥିଲା, ଆମ ସହିତ ବାଣ୍ଟିବେ?
0: ହଁ ନିଶ୍ଚୟ, ଯେତେବେଳେ ନିଶାକୁ ଛାଡ଼ିକି ପେଶାକୁ ଆପଣେଇଲି, ପ୍ରଥମେ ତ ମୋ ମନ ବହୁତ ଦୁଃଖ ହେଲା, କାହିଁକି ମୁଁ ଭାବିଥିଲି କି ମୁଁ ମୋର ନିଶାକୁ ହିଁ ପେଶା ବନେଇବି, କିନ୍ତୁ ବୋଧହୁଏ ଭଗବାନଙ୍କର ଏହା ହିଁ ଇଚ୍ଛା ଥିଲା ଆଉ ବାପା ମାଆଙ୍କର ଇଚ୍ଛା ଥିଲା। ତ ମୁଁ ବାପା ମାଆଙ୍କ ଇଚ୍ଛାର ଅବଜ୍ଞା କରିବାକୁ ଚାହୁଁନଥିଲି, ସେଇଥିପାଇଁ ବାପାଙ୍କ ଇଚ୍ଛାରେ ଆସିକି ଜଏନ୍ କଲି। କିନ୍ତୁ ଭଗବାନଙ୍କ କୃପାରୁ ମୋର ପେଶା ସହିତ ନିଶା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଡ଼ିତ ଅଛି ମୁଁ ତା ସହିତ। ଏବଂ ଯେତେବେଳେ ବି ସମୟ ମିଳେ, ଛୁଟି ଦିନ ଥାଏ କିମ୍ବା କେତେବେଳେ ଖାଲି ସମୟ ଥାଏ, ମୁଁ ନିଶ୍ଚିତ ଭାବରେ ମୋ ନିଶାକୁ କିଛି ସମୟ ଦିଏ।
1: ଆପଣ ଯେଉଁ ଆର୍ଜି ଭାବରେ କେତେ ବର୍ଷ କାମ କରିଥିବେ?
0: ମୁଁ ଆର୍ଜି ଭାବରେ ବେଶୀ ଦିନ କାମ କରିନି, ଆଜ୍ ଅ ଟ୍ରେନି ମୁଁ ବହୁତ ଅଳ୍ପ ଦିନ କାମ କରିଛି, କିନ୍ତୁ ଦୂରଦର୍ଶନ ଏବଂ ରେଡ଼ିଓ ସହିତ ବହୁତ ଦିନ ଯାଏ ଛୋଟ ଛୋଟ ପ୍ରୋଗ୍ରାମରେ ମୁଁ ଜଡ଼ିତ ରହିଛି।
1: ଆପଣଙ୍କୁ କେତେ ବର୍ଷ ହେଇଥିବ ଯେତେବେଳେ ଆପଣ ଦୂରଦର୍ଶନ କିମ୍ବା ରେଡ଼ିଓରେ ଯୋଗ ଦେଇଥିଲେ?
0: ମୋତେ ମାତ୍ର 17 ବର୍ଷ ହେଇଥିଲା, ପ୍ରଥମେ ମୁଁ ଦୂରଦର୍ଶନ ଏବଂ ରେଡ଼ିଓରେ ଯୋଗ ଦେଇଥିଲି। ପ୍ରଥମେ ତ ଛୋଟ ଛୋଟ ପ୍ରୋଗ୍ରାମ ଗୁଡ଼ାକରେ ମୁଁ ଯାଇକି, ଯେମିତି ଛୋଟିଆ ଛୋଟିଆ କ୍ଲିପ୍ ଥାଏ, ମୁଁ ସେସବୁରେ ଭଏସ୍ ଦେଇଛି। ତା'ପରେ ସ୍କୁଲରେ ଯେତେବେଳେ କୌଣସି ଦୂରଦର୍ଶନର ପ୍ରୋଗ୍ରାମ ଆସେ ଆଉ କିଛି ଆଙ୍କରିଂ କରିବାର ଥାଏ, ମୁଁ ସେଇ ଜାଗାରେ ବି ଆଙ୍କରିଂ କରିଛି। ତା ସହିତ କିଛି ସଙ୍ଗୀତ ଯେଉଁ ଜାଗାରେ ପ୍ରଦର୍ଶନ କରିବାର ଥାଏ ସେଇଟା ବି କରିଛି। ସଙ୍ଗୀତ ପ୍ରଦର୍ଶନ ତ ବହୁତ ଛୋଟବେଳୁ କରିଛି, ବୋଧହୁଏ 1998 କି 1999 ମୋର ଫାର୍ଷ୍ଟ ଦୂରଦର୍ଶନରେ ମୁଁ ସଙ୍ଗୀତ ଗାଇଥିଲି। ତା ପରଠୁ ଆଜି ପର୍ଯ୍ୟନ୍ତ ମୁଁ ସମୟ ସମୟ, ଯେତେବେଳେ ସୁବିଧା ଏବଂ ଛୁଟି ମିଳେ କିମ୍ବା ଖାଲି ସମୟ ମିଳେ, ମୁଁ ଦୂରଦର୍ଶନ ଏବଂ ରେଡ଼ିଓ ସହିତ ଜଡ଼ିତ ଅଛି।
1: ଆପଣ ତ କହିଲେ ବାପାଙ୍କ ଇଚ୍ଛାରେ ଆପଣ ଏଇ ପେଶାକୁ ଆପଣେଇଲେ, କ'ଣ କହିବେ ଜଣେ ମହିଳା, ସ୍ୱାବଲମ୍ବୀ ହେବା କେତେ ଜରୁରୀ?
0: ସ୍ୱାବଲମ୍ବୀ ହେବା କୌଣସି ଜେଣ୍ଡରର ଟପିକ୍ ନୁହଁ, ପ୍ରତ୍ୟେକ ମଣିଷର ମୌଳିକ କର୍ତ୍ତବ୍ୟ ହେଉଛି ସ୍ୱାବଲମ୍ବୀ ହେବା। ହଁ, କିନ୍ତୁ ଯଦି ଆପଣ ମହିଳାମାନଙ୍କ ବିଷୟରେ କହିବେ, ବହୁତ ବର୍ଷ ପୂର୍ବରୁ ଆମ ମହିଳାମାନଙ୍କର ଜ୍ଞାନକୌଶଳ, ତାଙ୍କ କଳା, ତାଙ୍କ ଭିତରେ ଯେଉଁ ଜ୍ଞାନ ଥିଲା, ସେସବୁକୁ ସମାଜରେ ତାଙ୍କ ଅବଦାନ କମ୍ ଥିଲା, କାହିଁକିନା ଆମେ ମହିଳାମାନଙ୍କୁ ବହୁତ ସାରା ରେଷ୍ଟ୍ରିକ୍ସନ୍ ଭିତରେ ରଖୁଥିଲୁ। କିନ୍ତୁ ବର୍ତ୍ତମାନ ସମୟରେ ସେ ସମୟ ବଦଳି ଯାଇଛି, ମହିଳାମାନେ ସମ୍ପୂର୍ଣ୍ଣ ଭାବରେ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଏବଂ ଆମେ ଦେଖିବାକୁ ପାଇଛୁ କି ଗୋଟେ ମହିଳା ଯଦି ସ୍ୱାବଲମ୍ବୀ ହୁଏ, ସେ ତା'ର ଆଗାମୀ 3 ପିଢ଼ି ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱାବଲମ୍ବୀ ଏବଂ ସମସ୍ତଙ୍କ ଚିନ୍ତାଧାରା ବଦଳିବାକୁ ସକ୍ଷମତା ରଖିପାରେ। ସେଥିପାଇଁ ଗୋଟେ ମହିଳା ସ୍ୱାବଲମ୍ବୀ ହେବା ବର୍ତ୍ତମାନ ସମୟରେ ତ ନିହାତି ଆବଶ୍ୟକ।
1: ଆପଣ ଯେମିତି ଆର୍ଜି ଭାବରେ କାମ କରୁଥିଲେ, କ'ଣ କଲେ ଜଣେ ବେତାର ଉଦ୍ଘୋଷିକା ଲୋକଙ୍କର ପ୍ରିୟ ହୋଇପାରିବ ବୋଲି ଆପଣ ଭାବନ୍ତି?
0: ଡୋଣ୍ଟ ବି ଏ ରୋବୋଟ୍, ବି ରିଲେଟେବଲ୍। ଆପଣ ଯଦି ରୋବୋଟ୍ ଭଳିଆ ସମସ୍ତଙ୍କୁ ଫଲୋ କରିକି ସମସ୍ତେ ଯାହା କହୁଛନ୍ତି ସେଇଆ ହିଁ କହିବାକୁ ଚେଷ୍ଟା କରିବେ, ବୋଧହୁଏ ଲୋକମାନଙ୍କର ମନକୁ ଛୁଇଁ ପାରିବନି। ଆପଣ ଲୋକମାନଙ୍କର ମନକୁ ଛୁଇଁଲା ଭଳି ଏବଂ ହୃଦୟସ୍ପର୍ଶୀ କଥା ତାଙ୍କ ହିସାବରେ ଯଦି ଆପଣ କହିବେ, ବୋଧହୁଏ ସେମାନେ ଆପଣଙ୍କ କଥା ଶୁଣିବେ, କାହିଁକି ନା ଗୀତ ତ ସବୁ ଚ୍ୟାନେଲରେ ଅଛି, ମୋ କଥା ଜଣେ କାହିଁକି ଶୁଣିବେ? ଯଦି ମୁଁ ଗୋଟେ ମଣିଷର ହୃଦୟର ଅବସ୍ଥାକୁ ନେଇ କିମ୍ବା ତାଙ୍କର ଦୁଃଖକୁ

0: ତାଙ୍କର ସୁଖକୁ ବୁଝିପାରି ତାଙ୍କ ମନର ସହିତ କନେକ୍ଟ କରିପାରିବି ବା ତାଙ୍କ ମନର ଭାବନାକୁ ବୁଝିପାରି କିଛି କହିପାରିବି ଯାହା ତାଙ୍କ ମନକୁ ଛୁଇଁବ, ତାହେଲେ ହିଁ ସେ ମୋତେ ଶୁଣିବେ। ଯେମିତି ଥରେ ଏମିତି ହେଇଥିଲା, ଗୋଟେ ଗୀତ ଲାଗିଥିଲା ଚୌଧୁରୀ କା ଚାନ୍ଦ ହୋ ୟା ଆଫ୍ତାବ ହୋ। ତାପରେ ଜଣେ ଶ୍ରୋତା ମୋତେ କଲ୍ କରିଥିଲେ, କହିଲେ ଦିଦି ଜହ୍ନ ତ ଆକାଶରେ ନାହିଁ ଆଉ ମୋ ଜହ୍ନ ବି ମୋ ପାଖରେ ନାହାନ୍ତି, ଆପଣ ଏଇ ଯେଉଁ ଗୀତଟି ଲଗେଇଲେ ନା ଏଇଟା ଶୁଣିକି ମୋ ମନ ଭାରି ଦୁଃଖ ହେଲା। ମୁଁ କିଛି ସମୟ ଯାଏ ତ ଚୁପ୍ ରହିଲି, ତାପରେ ତାଙ୍କୁ କହିଲି ମୁଁ ମାନୁଛି ଜହ୍ନ ଆକାଶରେ ନାହିଁ, ଆପଣଙ୍କ ଜହ୍ନ ବି ଆପଣଙ୍କ ପାଖରେ ନାହାନ୍ତି, କିନ୍ତୁ ଆପଣଙ୍କ କଥା ଆଉ ଆପଣଙ୍କ ଫୋନ୍ କଲ୍ରେ ଆମ ଷ୍ଟୁଡ଼ିଓରେ ପୂର୍ଣ୍ଣମୀର ଜହ୍ନ ହୋଇଯାଇଛି ଆଉ ସେ ଆମକୁ ବହୁତ ଖୁସି ଦେଇଛି। ମୁଁ ଭାବୁଛି ଆମର ଏଇ ଖୁସି ଆପଣଙ୍କୁ ବି କିଛି ମାତ୍ରାରେ ତ ଖୁସି କରିଥିବ। ସେ ହସିଦେଲେ ଆଉ କହିଲେ ଦିଦି ସତ କଥା, ମନକୁ ଛୁଇଁଗଲା, ବୋଧ ହୁଏ ସେଇଟା ମୋର ଗୋଟେ ପ୍ରାଇଜ୍ ଥିଲା।
1: ମାନେ ଏହିପରି ଅନୁଭୂତି ସବୁ ଆପଣ ଯେତେବେଳେ କାମ କରୁଥିଲେ ଜଣେ ବେତାର ଉଦ୍ଘୋଷିକା ଭାବରେ ତ ସାଉଁଟି ଥିଲେ।
0: ନିଶ୍ଚିତ ବହୁତ ଗୁଡ଼ାଏ ଅନୁଭୂତି ସାଉଁଟିଛି, କିନ୍ତୁ ଏଇଟା ସେ ଭିତରୁ ଗୋଟିଏ।
1: ଇଏ ତ କହିଲେ ମ୍ୟାଡ଼ାମ ଆପଣ ଆପଣଙ୍କର ଉଦ୍ଘୋଷିକା ସମୟର ଅନୁଭୂତି, ଏ ଯେଉଁ ରେଡ଼ିଓକୁ ନେଇକି ସେମିତି ବିଶେଷ କିଛି ଅନୁଭୂତି ଆପଣଙ୍କର ଅଛି କି ଯେତେବେଳେ ଛୋଟବେଳୁ ଆପଣ ରେଡ଼ିଓକୁ ଏତେ ଭଲ ପାଆନ୍ତି?
0: ଅନୁଭୂତି ତ ବହୁତ ଅଛି ମ୍ୟାଡ଼ାମ, କିନ୍ତୁ ସବୁଠୁ ପ୍ରଥମ ଅନୁଭୂତି କହୁଛି ଯାହା ସବୁଠୁ ପ୍ରଥମେ ବୋଧହୁଏ ମୋ ହୃଦୟକୁ ଛୁଇଁଥିଲା। ଆଜି ବି ସେ ସମୟ ମନେ ପକାଇଲେ ମୋତେ ଏମିତି ଲାଗେ ଯେମିତି ମୁଁ ସେଇ ପୁରୁଣା ଦିନକୁ ଫେରିଯାଉଛି। ସେତେବେଳେ ଖରାଦିନରେ ସନ୍ଧ୍ୟାବେଳେ ପ୍ରାୟତଃ କରେଣ୍ଟ ରହେନି, ଆମେ ସମସ୍ତେ ବାହାରେ ଯାଇକି ବସୁ। ମୁଁ ସବୁଦିନ 8ଟାରେ ଯେଉଁ ଗୀତ ଶୁଣ ଗୀତ ପ୍ରୋଗ୍ରାମ ଗୁଡ଼ାକ ହୁଏ, ଯେମିତି ଗୀତମାଲା, ହୱା ମହଲ, ଏଇସବୁ ପ୍ରୋଗ୍ରାମରେ ରିକ୍ୱେଷ୍ଟ ଗୀତ ଗୁଡ଼ାକ ଆସେ, ମୁଁ ସେତେବେଳେ ସବୁ ପାଠ ସାରିକି ଜଲ୍ଦି ଜଲ୍ଦି ରେଡ଼ିଓଟାକୁ ନେଇକି ବାହାରକୁ ପଳାଏ ସମସ୍ତଙ୍କ ମଝିକୁ, ଆଉ ସେତେବେଳେ ଫୁଲ୍ ଭଲ୍ୟୁମ୍ରେ ସେ ଗୀତକୁ ଲଗାଏ। ଆଉ ଯଦି ସେ ଭିତରେ ମୋ ମନପସନ୍ଦର କୌଣସି ଗୀତ ବାଜିଲା, ମୁଁ ସମସ୍ତଙ୍କ ମଝିରେ ଠିଆ ହେଇକି ଡ୍ୟାନ୍ସ କରିବା ଷ୍ଟାର୍ଟ କରେ, ଆଉ ମୋ ପୁରା ପରିବାରର ମନୋରଞ୍ଜନ ସେହି ସନ୍ଧ୍ୟା ହୁଏ। ସମସ୍ତେ ମିଶିକି ଖୁସିରେ ତାଳି ମାରନ୍ତି, ଏତେ ଖୁସି ଲାଗେ ସେ ମୁହୂର୍ତ୍ତ। ମୋତେ ଲାଗେ କି ଆଜି ପର୍ଯ୍ୟନ୍ତ ମୁଁ ଯେତିକି ପ୍ରାଇଜ୍ ପାଇଛି, ବୋଧହୁଏ ସବୁଠୁ ଅଧିକା ଖୁସି ମୋତେ ସେଇ ପ୍ରାଇଜ୍ରେ ମିଳେ କି ମୋ ପରିବାରର ସବୁ ଲୋକ ମୋତେ ଦେଖିକି ତାଳି ମାରନ୍ତି।
1: ବହୁତ ଭଲ ଅନୁଭୂତି ଗୋଟେ ଆପଣ ଆମ ସହିତ ବାଣ୍ଟିଲେ। ବର୍ତ୍ତମାନ ଆପଣ ଜଣେ କୃଷି ବିଭାଗରେ ଗ୍ରାମ୍ୟ କୃଷି ଅଧିକାରୀ, ସମ୍ପୂର୍ଣ୍ଣ ଭାବରେ ଅଲଗା ଆପଣଙ୍କର ପେଶା ଆଉ ନିଶା, ତ କ'ଣ କହିବେ?
0: ମୁଁ ଭାବେ ଗୋଟେ ମଣିଷର କର୍ତ୍ତବ୍ୟ ହେଉଛି ନିଜ ପେଶା ଆଉ ନିଶାକୁ ପରସ୍ପର ପରିପୂରକ କରି ଚଳିବା। କାରଣ ଜଣେ ବେତାର ଉଦ୍ଘୋଷିକା ହିସାବରେ ମୁଁ ଯାହା ମୋ ଜୀବନରେ ଶିଖିଥିଲି, ସେ କୌଣସି କଥାର ଶୈଳୀକୁ ଭଲ ଭାବରେ ଉପସ୍ଥାପନା କରିବା ହେଉ, କୌଣସି କଥାକୁ ସ୍ପଷ୍ଟ ଭାବରେ ଲୋକମାନଙ୍କ ସାମ୍ନାରେ ରଖିବା ହେଉ, କାହା ମନର କଥାକୁ ବୁଝି ସେହି ହିସାବରେ ତାଙ୍କୁ ଜବାବ ଦେବା ହେଉ, କିମ୍ବା ସବୁବେଳେ ପଜିଟିଭ୍ ଥିଙ୍କିଂ ରଖିବା ହେଉ, ଏହିସବୁ ମୁଁ ବେତାର ଉଦ୍ଘୋଷିକା ହିସାବରେ ଶିଖିଥିଲି। ଏବଂ ଭଗବାନଙ୍କ ଆଶୀର୍ବାଦରୁ ଏହିସବୁ ମୋର ପେଶାରେ ମଧ୍ୟ ମୋତେ ସବୁଠୁ ଅଧିକା ସାହାଯ୍ୟ କରିଛି। ଜଣେ ସମ୍ପ୍ରସାରଣ ଅଧିକାରୀ ହିସାବରେ ଆମେ ବହୁତ ଲୋକଙ୍କ ସହିତ ମିଶୁ, ବହୁତ ଜାଗାକୁ ଯାଉ, ନୂଆ ନୂଆ ଭାଷା, ନୂଆ ନୂଆ କଥା, ନୂଆ ନୂଆ ଅସୁବିଧା, ଆଉ ଏହିସବୁକୁ ଭଲ ଭାବରେ ଯଦି ଆମକୁ ତୁଲାଇବାର ଅଛି, ଏ ପ୍ରତିଟି ଦାୟିତ୍ୱ ଆଉ ଆମେ ଶିଖିଥିବା ପ୍ରତ୍ୟେକଟି କଥା ସମ୍ପୂର୍ଣ୍ଣ ଭାବରେ କାମରେ ଲଗେଇଲେ ମୋତେ ଲାଗେ ଗୋଟେ ଅଲଗା ପରିଚୟ ଆମେ ବନେଇ ପାରିବା। ମୁଁ ମୋ ପେଶା ବୋଲି ନୁହଁ, ପ୍ରତ୍ୟେକଟି ପେଶାରେ ଏହି ସବୁଗୁଡ଼ିକ ଗୋଟେ ବେସିକ୍ କମ୍ୟୁନିକେସନ୍ ସ୍କିଲ୍ ଭଳିଆ କାମ କରେ, ଆଉ ଯାହାକି ମୋତେ ମୋ ପାଇଁ ବି ବହୁତ ସାହାଯ୍ୟ କରିଛି ଏବଂ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ ନିଶ୍ଚିତ ଭାବରେ ମୋତେ ପ୍ରେରଣା ଦେଇଛି। ଜଣେ କର୍ମକର୍ତ୍ତା ହିସାବରେ ନୁହଁ ମ୍ୟାଡ଼ାମ, ଜଣେ ମଣିଷ, ଜଣେ ଭଲ ମା, ଜଣେ ଭଲ ସ୍ତ୍ରୀ, ଜଣେ ଭଲ ଗୃହିଣୀ ହେବା ପାଇଁ ହେଲେ ମଧ୍ୟ ନିଜର ନିଶାକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯିବାକୁ ପଡ଼େ। ଆଉ ମୁଁ ବି ମୋର ପିଲା ହେଲା ପରେ ସେଇ ଜିନିଷ କରିଥିଲି, ସମ୍ପୂର୍ଣ୍ଣ ଭାବରେ କିଛି ବର୍ଷ ପାଇଁ ନିଜର ନିଶାକୁ ଭୁଲି ଯାଇଥିଲି। କିନ୍ତୁ ବର୍ତ୍ତମାନ ଯେତେବେଳେ ମୋତେ ଖାଲି ସମୟ ମିଳେ, ମୁଁ ଚେଷ୍ଟା କରେ କିଛି ନୂଆ ଜିନିଷ ଶିଖିବା ପାଇଁ, ଯେମିତି କିଛି ନୂଆ ଗୀତ ହେଲା, କିଛି ନୂଆ ଡ୍ୟାନ୍ସ ହେଲା, କିଛି ନୂଆ ଅଭିନୟ ହେଲା, ମୋତେ ଭଲ ଲାଗିଲା, ମୁଁ ସେ ସବୁକୁ ଖାଲି ସମୟରେ ଶିଖିବା ପାଇଁ ଇଚ୍ଛା କରେ ଏବଂ ମୋତେ ଖାଲି ସମୟରେ ମୋ ସହିତ ବିତେଇଥିବା ସମୟ ବେଶୀ ଶାନ୍ତି ଦିଏ।
1: ଆପଣଙ୍କର କର୍ମରତ ଜୀବନ କେମିତି କଟିଛି କହିବେ?
0: ମୁଁ ଆଜିକୁ 16 ବର୍ଷ ହେଲାଣି କୃଷି ବିଭାଗ ସହିତ ଜଡ଼ିତ। ମୁଁ ପ୍ରଥମେ ଯେବେ ଆସିଥିଲି ଉପକୂଳ ଅଞ୍ଚଳର ଗୋଟିଏ ପିଲା, ଯେତେବେଳେ ପଶ୍ଚିମ ଓଡ଼ିଶାକୁ ଆସନ୍ତି, ପ୍ରଥମେ ତ ଆମେ ଭାଷାର ସମସ୍ୟା ହୁଏ, ଆମେ ଲୋକମାନଙ୍କ ସହିତ କେମିତି କଥା ହେବା, ଯେହେତୁ ମୁଁ ଜଣେ ସମ୍ପ୍ରସାରଣ ଅଧିକାରୀ, ମୋତେ

0: ଆରମ୍ଭରୁ ହିଁ ଲୋକମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଏବଂ ଡିପାର୍ଟମେଣ୍ଟର ପ୍ରତିଟି ମେସେଜ୍ ଲୋକମାନଙ୍କ ସାମ୍ନାରେ ନେଇକି ରଖିବା ଏବଂ ତାଙ୍କ ଅସୁବିଧା ବୁଝିବା, ତାକୁ ଠିକ୍ ଭାବରେ ଲୋକମାନଙ୍କୁ ଗାଇଡ଼୍ କରିବା, ଏସବୁ ଜିନିଷ ପାଇଁ ଯେତେବେଳେ ମୁଁ ପ୍ରଥମେ ଲୋକମାନଙ୍କ ସହିତ କଥା ହେଲି ମୋତେ ତ ବହୁତ କଷ୍ଟ ହେଲା ବୁଝିବା ପାଇଁ। କିନ୍ତୁ ମୁଁ ଯେମିତି ଆପଣଙ୍କୁ କହିଲି, ବେତାର ଉଦ୍ଘୋଷିକା ହିସାବରେ ମୁଁ ଯାହା ଯାହା ଶିଖିଥିଲି ସେ ସବୁ ଜିନିଷ ମୋର ଏଇଠି କାମରେ ଲାଗିଲା ଏବଂ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକଟି ଲୋକମାନଙ୍କ ସହିତ ଗୋଟିଏ ସୁସମ୍ପର୍କ ସ୍ଥାପନ ହେଉ କିମ୍ବା ନିଜର ଗୋଟିଏ ଅଲଗା ପରିଚୟ ହେଉ, ଏସବୁକୁ ମୁଁ ଭଲ ଭାବରେ ତୁଲେଇ ପାରିଛି, ଯାହା ଲୋକମାନେ କହନ୍ତି, ଆଉ ସେଇଆ ହିଁ ଭଗବାନଙ୍କ ଆଶୀର୍ବାଦ।
1: ଆପଣ ତ ବେତାର ଓ ଦୂରଦର୍ଶନ ସହିତ ବହୁତ ଛୋଟବେଳୁ ଜଡ଼ିତ ଅଛନ୍ତି, ଅନେକ କାର୍ଯ୍ୟକ୍ରମ ବି କରିଛନ୍ତି, ଏହି ନବବର୍ଷ ପୂର୍ତ୍ତି ଅବସରରେ ଆପଣ କ'ଣ କହିବେ?
0: ପ୍ରଥମେ ତ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଅନ୍ତରରୁ ନବବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀକୁ। ଆଶା କରିବି ଏବଂ ଭଗବାନଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିବି, ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ଆକାଶବାଣୀ ନିଜର ଐତିହ୍ୟକୁ ଏମିତି ହିଁ ଆମ ସମସ୍ତଙ୍କ ମଧ୍ୟରେ ବଜାୟ ରଖିଥାନ୍ତୁ ଏବଂ ଆମ ଦେଶରେ ଯେମିତି ପ୍ରସିଦ୍ଧି ଅର୍ଜନ କରିଛନ୍ତି, ଆମ ପ୍ରତ୍ୟେକ ମଣିଷର ମନକୁ ମୋହିଛନ୍ତି, ଆଗକୁ ମଧ୍ୟ ଏଇ ମାଧୁର୍ଯ୍ୟର ସହିତ ନିଜ ମନକୁ ମୋହୁଥାନ୍ତୁ।
1: ବହୁତ ଭଲ ଲାଗିଲା ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି। ଆଜି ଆପଣ ଆପଣଙ୍କ ମୂଲ୍ୟବାନ ସମୟରୁ ଆମକୁ କିଛି ସମୟ ଦେଲେ, ଆମ ପାଖରେ ଉପସ୍ଥିତ ରହି କିଛି କହିଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ନମସ୍କାର।
0: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
1: ଶୁଣୁଥିଲେ ସୁଶ୍ରୀ ସୁନିତା ଶର୍ମା ଭଉଣୀଙ୍କ ସହିତ କିଛି କଥାବାର୍ତ୍ତା।

0: ସମୟ କହୁଛି ଆଜିର ଶକ୍ତିରୂପା କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143।
1: ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଏତିକିରି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ସିବିଆଇକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନ

ଶୁଣାଣି କରି ସୁପ୍ରିମକୋର୍ଟ ଏହି ତିନୋଟି ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ଏନ୍ଟିଏକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ ଏନ୍ଟିଏକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1 ଲକ୍ଷ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ 4ର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ

0: ଦୁଇଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ୍ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA and CBI in NEET paper leak case. Says lessons still not learnt from earlier paper leak cases. Assam Assembly introduces Uniform Civil Code Bill. IMD issues yellow alert in Delhi for next 3 days. Heatwave conditions also to persist over Haryana, Bihar, Madhya Pradesh, Odisha and Telangana. And Norway Chess 2026 tournament to begin in Oslo this evening. President Draupadi Murmu will present the Padma Awards at Rashtrapati Bhavan this evening. Padma Awards, one of the highest civilian awards of the country, are conferred in 3 categories, Padma Vibhushan, Padma Bhushan and Padma Shri. In the first civil investiture ceremony of 2026 today, the President will confer 66 Padma Awards, including 2 Padma Vibhushan, 6 Padma Bhushan and 58 Padma Shri. The remaining Padma Awards will be given in the second round of the civil investiture ceremony to be held later. A report.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan and Padma Shri, are amongst the highest civilian awards of the country. Instituted in the year 1954, these awards are announced on the occasion of Republic Day every year. The award seeks to recognize work of distinction and is given for distinguished and exceptional achievements in various fields and disciplines, including art, literature, education, sports, medicine, social work, science and engineering, public affairs and trade and industry. Priya Mondal, Akashwani News, Delhi.
1: The News Services Division of Akashwani is broadcasting special programs as part of our series People's Padma on Akashwani.
3: We launched our environmental protection movement, forest conservation, for about 6 years together. Because the importance of Darjeeling Hills Forest had hardly been known.
1: The Supreme Court today expressed concern over repeated lapses in the conduct of the NEET examination, saying that it was sad that the National Testing Agency had not learnt any lesson from the earlier paper leak controversy. A bench of Justices P.S. Narasimha and Alok Aradhe sought responses from the Centre, the National Testing Agency, NTA,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

0: ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ଆଜି ୱାର୍ଲଡ ଥାଇରଏଡ୍ ଆୱେର୍ନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବହୁଳ ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର, କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗର

ବିନ୍ଧ କାର୍ଯ୍ୟ ସହିତ 14 ନାହକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥକଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 ଗୋଟି ଶେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହକିକତ କଥା ଚିତ୍ରରୁ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଗୁଲସନ ବାଉରା। ସଙ୍ଗୀତ ନିର୍ଦ୍ଦେଶନା ଦିଲୀପ ସେନ, ସମୀର ସେନ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସୁହାଗ କଥାଚିତ୍ରରୁ ସମୀରଙ୍କ ଗୀତ ରଚନା ଏବଂ ଆନନ୍ଦ ମିଲିନ୍ଦଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ।

0: Mr. Motegi will hold a meeting with External Affairs Minister Dr. S. Jaishankar. He will attend the Quad Foreign Ministers meeting in the national capital tomorrow. He will also call on Prime Minister Narendra Modi at Seva Teerth. And with that, we end this news bulletin.
1: Akashvani Bhavanipatuna, Bartaman Samaya, Aparanna Tinitavaji Dasaminit, Charita Adivisanaku Sasakariba Purpurishunantu Aji Truthi Adivisanari, Amakendru Procharita Havakutiba Ketuti Karjakrama Samparkari Suchana. ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା 2026 ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଅପରାହ୍ନ 5:00 ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30 ରାତି 8:00 ଶୁଣିବେ ଗୀତ କାଜଲ ଶିଳ୍ପୀ ସୋନୁ ନିଗମ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15 ଶିଳ୍ପୀମାନେ ହେଲେ ରାଜେନ୍ଦ୍ର କୁମାର ବେହେରା ଓ ବିଜୟଲକ୍ଷ୍ମୀ ଦାସ। ସ୍ପୋର୍ଟସ୍ କେଣ୍ଡ ରାତି 8:30 ସ୍ପଟଲାଇଟ୍ ରାତି 9:15 ଏବଂ ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ନାଟକ ବଂଶ ରଚନା ପଞ୍ଚାନନ ପାତ୍ର ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଇଠି ଶେଷ କରିଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, FM ରେ 100.3 ମେଗାହର୍ଟ୍ଜ୍ ଯୋଗେ ତଥା ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ

ଆକାଶବାଣୀ ଭବାନୀପାଟଣା ପ୍ରସ୍ତୁତ କରୁଛୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ରୂପରେଖ। ଆଜି ସନ୍ଧ୍ୟା 6:30ରେ ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ 7:25ରେ ବୌଦ୍ଧ ଜିଲ୍ଲାର ହାଲଚାଲ। ଏ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30ରେ। 8:00ରେ ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିବେ ଶିଳ୍ପୀ ସୋନୁ ନିଗମଙ୍କ କଣ୍ଠରେ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ 8:15ରେ। ଶିଳ୍ପୀମାନେ ହେଲେ ରାଜେନ୍ଦ୍ର କୁମାର ବେହେରା ଓ ବିଜୟଲକ୍ଷ୍ମୀ ଦାସ। 8:30ରେ ସ୍ପୋର୍ଟସ୍ ସ୍କାନ୍ ସ୍ପଟଲାଇଟ୍ 9:15ରେ ଏବଂ 9:30ରେ ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ବଂଶ ପ୍ରଚାର କରିବୁ 10:00ରେ। ରଚନା ପଞ୍ଚାନନ ପାତ୍ର, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ। ସକାଳ 6:30 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 6:35 ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଏହି ଶୀର୍ଷକ ଓଡ଼ିଆ ଆଲୋଚନା ଶୁଣିବେ। ସକାଳ 7:25 ଆଲୋଚନା କରିବେ ବିଶ୍ୱନାଥ ହୋତା। ଚାଷର କଥା ସକାଳ 7:40 ସଙ୍ଗୀତ ଲହରୀରେ ଆଧୁନିକ ଗୀତ ଶୁଣିବେ। ସକାଳ 7:45 ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ ଶୁଣିବେ। ସକାଳ 8:30 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ। ସକାଳ 8:45 ହିନ୍ଦୀ କଥାଚିତ୍ର ଗୀତ ସକାଳ 9:00 ଏବଂ ଓଡ଼ିଆ କଥାଚିତ୍ର ଗୀତ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀପାଟଣା, ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

କି ସମଗ୍ର ଜନସଂଖ୍ୟାର ଶତକଡା 30 ଭାଗରୁ ଅଧିକ ଅଛନ୍ତି। ଯୁବ ଶକ୍ତି ହେଉଛି ଦେଶର ଏକ ପ୍ରମୁଖ ଶକ୍ତି, ସମ୍ଭାବନାର ଅନନ୍ତ ବୀଜମନ୍ତ୍ର ଥାଏ ଯୁବ ଶକ୍ତି ପାଖରେ। ତେଣୁ ଯୁବଗୋଷ୍ଠୀକୁ ନେଇକି ଗୋଟେ ରାଷ୍ଟ୍ର ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ, ବିଶ୍ୱ ମଧ୍ୟ ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ। କିନ୍ତୁ ଦୁଃଖର ବିଷୟ, ଆଜି ଯୁବ ସମାଜ ବାଟବଣା ହେଇଯାଇଛନ୍ତି, ଆଜି ସେମାନେ ବାଟ ପୋଡି ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡିଛି, ଯାହାର କି ପ୍ରଭାବ ସମାଜ ଉପରେ, ରାଷ୍ଟ୍ର ଉପରେ, ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ସେମାନଙ୍କର ମୁଖ୍ୟ କାରଣ ହେଉଛି ଚାପଗ୍ରସ୍ତ ଜୀବନକୁ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକିରି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକ ମାନେ, ଯୁବତୀ ମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମୀ ହବ। ଯାହା କୁହାଯାଇଛି ଆମର ଅଗ୍ନିପୁରାଣରେ ଗୋଟେ ଯେ ନରତ୍ୱମ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହେଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟିଏ, ଆଉ କାହାର ବିବେକ ନାହିଁ, ପ୍ରଜ୍ଞା ଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହେଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହେଉଛି, ହୃଦଘାତ ହେଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହେଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହେଉଛି, ଲିଭର ଡ୍ୟାମେଜ୍ ହେଉଛି ଏବଂ କିଡନି ଡ୍ୟାମେଜ୍ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହେଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନି ଫେଲୋରରେ ପୀଡିତ ହେଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ୍ସ ମଧ୍ୟ ହେଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନ୍ସୋମ୍ନିଆ ବୋଲି କହୁଛୁ, ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ନିଶା, ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବ ଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବ ଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ
ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ।

0: ନିଶା ନା ଜୀବନ, ତାମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣ ହିଁ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ ଯୁବ ସମାଜକୁ ଏଇ ଦୁଇଟିରୁ ଗୋଟିଏ ବାଛିବାକୁ ପଡିବ। ଆମର ଯେଉଁମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତିବିଶେଷ, ଯେଉଁମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି, 60-70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନେବାକୁ ପଡିବ। ପରିବାରର ପରାମର୍ଶ ସବୁ ବିଭିନ୍ନ କାଉନ୍ସିଲିଂ ସେଣ୍ଟର ବି ହେବା ଉଚିତ, ଯେଉଁଥିରେ କି ଉତ୍ସୃଙ୍ଖଳ ଯୁବକମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା, ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବଟିଏ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ, ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ, ବା କାରଖାନାଟିଏ କରିପାରିବେ, ବା କିଛି ନେଇକରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏଇ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ, ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି, ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁ ଗୁଣିତ ହେଇକରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟାମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ, ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହେଇକି ଆମେ ସେ ବାଟରେ ଯାଉ। ଏଇ ଚିନ୍ତାଟା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ

0: ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचाए रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है, उसी को बस हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का था। उसमें मैं 41 भाषा में 41 लैंग्वेजेस भारत की 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: द्वितीय पर्याय पुरस्कार प्रदान समारोह नहीं पर कार्यसूची घोषणा करा जीवो। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11 ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ, ବିହନ, ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6 ପୂର୍ବାହ୍ନ 11 ଏବଂ ଅପରାହ୍ନ 4 ସନ୍ଧ୍ୟା 7 ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ 2 ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଭାସୀ ମାଧ୍ୟମରେ ଗ୍ରାମ୍ୟୋନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍ମୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

0: ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100-150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦ୍ ଉଲ୍ ଜୁହା ଆସନ୍ତା 27 ତାରିଖ ପରିବର୍ତ୍ତେ 28 ତାରିଖରେ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ 7:00 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରୁତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ ଜିଲ୍ଲାରେ ଗତ 18 ଆସନ୍ତା ଅଗଷ୍ଟ 15 ପର୍ଯ୍ୟନ୍ତ ପୁଲିସ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା, ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11:00 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ କଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସମ୍ବାଦ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ବଡ଼ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କ'ଣ ପାଇଁ?
7: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
6: କିନ୍ତୁ ଜେଜେ ମା, ତୁମ ନାଁରେ
8: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
7: ଶୁଭ ଶୁଭ କୁହ କ'ଣ?
3: RBI କହେ।

0: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ବହୁ କୋଟି ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ, କିନ୍ତୁ ସବୁଠାରୁ ବିସ୍ମୟକର କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 50% ଲୋକ ଏହି ରୋଗ ସମ୍ପର୍କରେ ଅଜ୍ଞ। ସେମାନେ ଜାଣିନାହାନ୍ତି ଯେ ସେମାନଙ୍କଠାରେ ଏହି ରୋଗ ରହିଛି ବୋଲି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣରେ ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଆନ୍ତର୍ଜାତିକ ଥାଇରଏଡ୍ ସଂଘ ପକ୍ଷରୁ ଏହି ପ୍ରସଙ୍ଗ ଘୋଷଣା କରାଯାଇଛି। ଦୈନନ୍ଦିନ ଜୀବନରେ ଆୟୋଡିନ୍, ସିଲିନିୟମ୍ ଏବଂ ଜିଙ୍କ୍ ଭଳି ପୁଷ୍ଟିସାର ଜନିତ ଖାଦ୍ୟ ଏବଂ ସୁସ୍ଥ ମେଟାବଲିଜିମ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି, ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତି ସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁ ଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।

ଘଟଣାଥି ଦୁଇଜଣ ଆହତ ହୋଇଛନ୍। ହେଲେ ଜିଲ୍ଲାର ଅଲଗା ଜାଗାମାନଙ୍କେ ଧୁକାଗଡ୍ଡି ହୋଇଥିଲେ ବି ନୁକସାନ ବାବଦ ସୂଚନା ନାହିଁ ମିଳିଥିବାର ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା ଚାରି ଦିନ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା ଚବିଶ ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ିବା ବୋଲି ସୁଲହଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଆଇବା ଚବିଶ ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗି ଜାଗାନ କାଲ ବୈଶାଖୀରେ ବୋଲେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାପମାତ୍ରା 45.9°C ରେକର୍ଡ କରାଯାଇଥିବାର ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗି ଜାଗାନ ତାପମାତ୍ରା 43° ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେର ଘାଏ। ନୂଆଦିଲ୍ଲୀନ ପହିଲା ଖେପ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜେ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ଆଉ ରାଇଜେ ଜାରି ରହିଛେ ଗ୍ରୀଷ୍ମ ପ୍ରବାହ। ଜବର ଗରମ ଆଉ ଗୁଳୁଗୁଳିକି ନେଇକରି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।

ମିଶନ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ଆଉ ରାଇଜେ ଜାରି ରହିଛେ ଗ୍ରୀଷ୍ମ ପ୍ରବାହ, ଜବର ଗରମ ଆଉ ଗୁଳୁଗୁଳିକି ନେଇକିରି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି. ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ. ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ. ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ. ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି. ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି. ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି. ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି. ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି. ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି. ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ

ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତ୍ରୀ ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି, ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ICMR ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି।
ଦେଶରେ କ୍ରମବର୍ଦ୍ଧି

0: ଯେହେତୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି, ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟର୍ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସି 89 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ

0: ସାର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯେଉଁଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବଲ୍ ଏଜେଣ୍ଟ କେମିତି ଦେବେ, ସବୁ ପଲିଟିକାଲ୍ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ, ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ଆଡମିନେସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା। ଏବଂ 2002ର ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ ମ୍ୟାଚିଂ କରାହେଇଛି ବା ମ୍ୟାପିଂ କରାହେଇଛି, ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
1: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। 10ମ ଓ 12ମ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79ଟି ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13ଟି ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ତଥା 1206 kHz ଯୋଗେ, FM 110.3 MHz ଯୋଗେ ତଥା ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଗୁହାଳ ଦରକାର, ଦାନା ଦରକାର, ତାଙ୍କର ଡାକ୍ତରଖାନାକେ ଦେଖାଇବା ଦରକାର, କେତେ ରକମର କଥା, ଜର୍ସି ଇଞ୍ଜେକ୍ସନ ଆଣିକି ଦେବା ଦରକାର, ଆର୍ ଗୋଟେ କହିବା ଯେ ଆମ ଗଛ ଲଗ, ସେନେ କାଣା ହେବା ନା ଜାଗା ଦରକାର, ସେଥିର୍ଲାଗି ଇଟା ସବୁଠାନୁ ସୁବିଧା, ମାନେ ଛେଳି ଏନ୍ତା ଜିନିଷ ଯେ ସବୁ ଜଳବାୟୁ ନେଇ ରହିପାରବା, ଥଣ୍ଡା ଜାଗାରେ ବି ରହିପାରବା, କାଶ୍ମୀରରେ ବି ରହିପାରବା, ଆର୍ ରାଜସ୍ଥାନରେ ବି ରହିପାରବା, କଳାହାଣ୍ଡି ରହିପାରବା, ଆର୍ ମାଲକାନଗିରି ରହିପାରବା, ତ ଇତାକେ କିଛି ଅସୁବିଧା ନାହିଁ ଜଳବାୟୁରୁ, ଆଉ ଇତାକେ କାଣା ହେସି ବେଶୀ ରୋଗ ବାଗ ନାଇଁ ହୁଏ, ଆର୍ ଦୁସରା କଥା ଇଏ ଝୋପ ଝୋପ ବଢ଼ସି, ମାନେ ଦିନକେ 30 ଗ୍ରାମ ଆଜିକାଲି ରେଟ୍ ଦେଖିଲା ବେଳକୁ ଦିନକେ 10 ଟଙ୍କା ଦେଇଛି, ମାସକେ 300 ଟଙ୍କା ଗୋଟେ ଛେଳି ଦେଇଛି, ଏନ୍ତା ଓଜନ ବଢ଼ିଯାଇଛି, ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବ, ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର, ଆମେ କାଣା କରୁଛୁ ଖରାଦିନେ ବି ଶୁଖିଲା ଡାଳ ପତ୍ର ଖାଇକିରି ବି ଛେଳି ମାନେ ବଞ୍ଚେଇ ଦେଇପାରେ, ଝୋପ ଝୋପ 2 ଘଣ୍ଟା ଚରିଦେଲେ ସେମାନଙ୍କର ପେଟ ଭର୍ତ୍ତି ହେଇଯାଇଛି, ଆର୍ ଯେନ୍ ଛାନେ ଝାଡ଼ ଜଙ୍ଗଲ ଅଛି ତ ସେଠାରେ ନାଇଁ କହନ, ସେମାନେ ଆରାମରେ ରହିପାରିବେ, ଆର୍ ଚାଷୀକେ କିଛି ଗୋଟେ ଦେବାକେ ନାଇଁ ପଡ଼େ ନା, ସେମାନେ ଚରିକି ଆଣିଲେ ଗୁହାଳେ ରଖିଦେଲା, ଏନ୍ତା ରକମର କଥା,
1: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆମେ ଯଦି ଛେଳି ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାଇଁ ନା ଆଜ୍ଞା, ଆଉ କୌଣସି ପ୍ରକାର ତାର ଖାନାପିନାରେ ବି ଅସୁବିଧା ନାଇଁ ନା, ଡାଲ ପତ୍ର ଦେଲେ ବି ଖାଇବା, ଘାସ ଦେଲେ ବି ଖାଇବା, ଆଉ ଛେଳିର କୌଣସି ସମସ୍ୟା ନାଇଁ ନା ବୋଲି ଆପଣ କହୁଛନ୍, ଆପଣ କହିବା ହିସାବରେ ଆଜ୍ଞା ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା, ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଚାଷୀ ଭାଇମାନେ ତ ଅନେକ ପ୍ରକାର ସେମାନେ ବେପାର ବଣିଜ କରୁଛନ୍, ଚାଷବାସ କରୁଛନ୍, ଅନେକ ପ୍ରକାର କଥା କରିକରି ସେମାନେ ନିଜର ପେଟ ପୋଷୁଛନ୍ ଆଜ୍ଞା, ତ ଇନେ ଗୋଟେ ପ୍ରଶ୍ନ ଆଜ୍ଞା ଯେ ଆମେ ଛେଳି କାହିଁକି ରଖମା ଆଜ୍ଞା,
0: ଛେଳିଟା କାଣା ହଉଛେ ଦେଖନ୍, ବର୍ତ୍ତମାନ ଆଜିକାଲି ମାର୍କେଟରେ 350-400 ଟଙ୍କା କେଜି ହେଇଗଲାନ ମାଂସ କେଜି, ଆମେ ଗୋରସ ବିକିଲେ କାଣା ବଜାରକେ ନେଇକି ବିକିବାକୁ ପଡ଼ୁଛି, ଉଧାର ଦେବାକୁ ପଡ଼ୁଛି, ପଇସା ମାଗବାକୁ ପଡ଼ୁଛି, ଇଟା କାଣା ଛେଳି ଯଦି ରଖିଥିବା ଆମର ଗୋଡ଼ ତଳକେ ଆସିକି ନେସନ୍, ଆମେ କାହାକେ ଯାଇକି ଖୁସାମତ କରିବାକେ ନାଇଁ ପଡ଼େ, ଆମର ପାଖେ ଛେଳି ଥିଲେ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କଲା ଭଳିଆ,
1: ତ ଆପଣ କହିବା ହିସାବରେ ଆଜ୍ଞା ଯେନ୍ତା ଚିନି ଟିକେ ପକେଇଦେଲେ କି ଗୁଡ଼ ଟିକେ ପକେଇଦେଲେ ଚାଟିର ଅଭାବ ନାଇଁ ନା, ଛେଳି ଗୋଟେ ରଖିଲେ କି ଛେଳି ଗୋଟେ ମାରିକରି ମାଂସ ବିକିଲେ ତାକେ ଘିନିକି ନେବାର ଲୋକର ବି ଅଭାବ ନାଇଁ ନା, ତ ଆଜ୍ଞା ଗୋଟେ କଥା କହନ୍, ତ ଯେତେବେଳେ ଜଣେ ଛେଳି ପାଳନ କରିବା ଲାଗି ଚାହିଁବା, ନୂଆ କରି ବଜାରକେ ସେ ଛେଳି ଘିନିଯିବା, ସେ କାଁ କାଣା ଦେଖିକରି ସେ ଛେଳି ଘିନିବା ଆଜ୍ଞା?
0: ଭଲ କଥା ପଚାରିଲେ, ଆମେ ଛେଳି ବଜାରକେ ଯାଇସୁ ଆର୍ ଦେଖସୁ, ଦେଖିକରି ସାଙ୍ଗେ ସାଙ୍ଗେ ମୂଲ୍ୟ ଆରମ୍ଭ କରିଦେସୁ କେତେ ନେବୁ ବୋଲିକରି, ହେତି ଜାଗାରେ ଭୁଲ କରିଦେସୁ, ଛେଳି ଘିନିଲା ବେଲେ କାଁ କାଣା ଦେଖ ମନେ ରଖନ୍, କାଣା ନା ତାର ନାକୁ ସିଙ୍ଗଣ ନାଇଁ ବାହାରୁଥିବାର ଅଛି
1: ଆଜ୍ଞା,
0: ଆଖିରୁ ଚିପ୍ରା ନାଇଁ ବାହାରୁଥିବାର ଅଛି, ଛେଳିକେ ଛାତି ଦୁଇ ଆଡ଼େ ପିଟି ଦେବ ନାଇଁ, ଖାସି ନାଇଁ ହଉଥିବାର ଅଛି, ଖାସି ଥିଲେ ବେମାର ଅଛି ବୋଲି ଜାଣିଦେବ, ଛେଳି ଲେଣ୍ଡି ଲେଣ୍ଡି ହଗୁଥିବାର ଅଛି, ଗାଈ ଭଳିଆ ଗୋବର ବାଗିରେ ହଗୁଥିଲେ ଅସୁବିଧାଟା, ସେଟା କୃମି ବେମାର ହେଇଛେ, ତାପରେ ଆଉ ଗୋଟେ ଅଛି ଧୂପେନ ବୋଲି ଆପଣ ଜାଣିଛନ୍, ଧୂପେନ ବୋଲି ଛାତି ଉପରଟା ସେଟା ଓସାର ହେଇଥିବା, ଯେତେ ଓସାର ହେବା ସେଟା 2-2 ଛୁଆ ଦେଶୀ, ଆର୍ ଗୋଟେ ଛେଳି ଯଦି କିଣିବ ଅନାକେ ଟିକେ ଦେଖ, ଚିର 2 ସମାନ ହେଇଥିବା ଆର୍ ପନା ମାନେ ଟାଣ ନାଇଁ ହେଇଥିବା, ବେଲେ ଟାଣ ଥିଲେ ଗୋରସ କମ ଦେଶୀ, ସେଥି ପିଲା ବଞ୍ଚି ନେଇ ପାରେ, ସେଥିଲାଗି ପନା ସମାନ ଥିବା, ଚିର ମାନେ ସମାନ ସମାନ ଥିବା, ଦେହଟା ଚିକଣ ଥିବା, ଏତିକି ଦେଖିକି କିଣିବ, ଆର୍ ଅସଲ କଥା ହେଲା ଖୁରା ମାନକେ ଦେଖ, ଖୁରା ଚକୁଆ ଯଦି ହେଇଥିବା ବଜାରରେ ଆଣିକି ବିକି ଦେଉଥିବା ବେଲେ ଖୁରା ମାନେ ତଳ ଉପର ହେଇଯାଇଥିବା, ସେ ଚାଲି ନେଇ ପାରେ, ଆର୍ ଗୋଟେ ଅସଲ କଥା ହେଲା ଛେଳି ବଜାରରେ ଆଣିକି ବିକ୍ସନ୍, ଗୋଟେ ଗୋଟେ ବାଇରି କିନ୍ଦିରଲା ବାଗିରି ହେସନ୍, ହେତିକି ବେଳେ କାଣା କର, ତମେ ଅମରି ଡାଳ ଗୋଟେ ଧରିକି ଯାଇଥିବ, କାଣା ଯେନ୍ ମାନେ ଅମରି ଡାଳ ଖାଇସନ୍ ସେମାନେ ବାଇରି ବାଇରି କିନ୍ଦରସନ୍, ତେଣୁକରି ଅମରି ଡାଳ ଗୋଟେ ଦେଖେଇଦେଲେ ଯଦି ଛେଳି ଖାଇଦେଲା ବେଲେ ସେ ଛେଳିକେ ନାଇଁ ଘିନ୍ବ, ଆର୍ ଗୋଟେ କଥା କାଣା ମାନେ ଯେନ୍ ମାନେ ବିକ୍ସନ୍ ବଜାରରେ ଆଣିକିରି, ସେମାନେ ବି ଗୋଟେ ଛେଳିକେ ଫୁଲେଇବା କାଜେ ମୁଇଁ ଦେଖିଛେ, ଆମର ଭଲିଆ ଅଛେ ବନ ଭଲିଆ ଦେଖିଛନ୍, ଛେଳି ମାନକେ ବାଂଶନ୍ ଯେ ହେଟାକେ କାଟି ଦେଇକରି ଧୂଆଁ କରିକିରି ରାତିରେ ତାଙ୍କର ଦେହରେ ମାରିଦେଲେ ସକାଳକେ ଏକଦମ ଦେଖ୍ବ ଯେ 5 କେଜିର ଛେଳିଟା 10 କେଜି ବାଗିରି ଦୁସୁଥିବା, ସେଟାକେ ସମସ୍ତେ ଘିନ୍ବାକେ ଦୌଡ଼ି ଯାଏସନ୍, ସେଟା କେନ୍ତା କରି ଜାଣିବ ନା, ହାତ ମାରିଦେବ, ଆର୍ ଯଦି ଭଲିଆ ଗନ୍ଧ ଆସିଲା ବେଲେ ସେ ଛେଳିକେ ନାଇଁ ଘିନ୍ବ
1: ଆଜ୍ଞା,
0: ତାପରେ କାଣା ସବୁବେଳେ ଦେଖ୍ବ 2 ଦାନ୍ତର ଛେଳି ଘିନ୍ବ, ପୁରା ଦାନ୍ତ ପୁରେଇ ଥିଲାଟା ଭୁଲରେ ନାଇଁ କିଣିଦେବ,
1: ଏଟା ତ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ଯେନ୍ ଆମର ଚାଷୀ ଭାଇମାନେ ଛେଳି ପାଳନ କରିବା ଲାଗି ଚାହୁଁଛନ୍, ଆଉ ବଜାରକେ ଯାଇକରି ଛେଳି ଘିନ୍ବା ଲାଗି ଚାହୁଁଛନ୍, ଯଦି ଆପଣଙ୍କର ହିସାବରେ ଯଦି ସେମାନେ ଯେନ୍ ଯେନ୍ କଥା କହିଲେ ସେଟା ଯଦି ଟିକେ ଧ୍ୟାନ ଦେବେ ଆର୍ ଛେଳି ଘିନ୍ବେ, ନିଶ୍ଚିତ ଭାବରେ ଠକେ ନେଇ ପଡ଼ନ୍ ଆଜ୍ଞା, ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଏଇ ଅଞ୍ଚଳ ଲାଗି ଆଜ୍ଞା, ବିଶେଷ କରି ଆମର କଳାହାଣ୍ଡି ଅଞ୍ଚଳ ଲାଗି, କେନ୍ କେନ୍ କିସମର ଛେଳି ପାଳନ କଲେ ଏଇ ଜଳବାୟୁରେ ଠିକ୍ ହିସାବରେ ବଢି ପାରବା, ସେ ବିଷୟରେ କହନ୍ ଆଜ୍ଞା।
0: ଅସଲ କଥା ହେଲା ଛେଳି ବହୁତ ପ୍ରକାର ଅଛେ, ଆମର ଗଞ୍ଜାମ ଛେଳି ଅଛେ, ମାରାଗୁଡ଼ା ଛେଳି ଅଛେ, ସିରୋଇ ଅଛେ, ଯମୁନାପାରି ଅଛେ, ଏଇଟା ସବୁ ରକମର ଛେଳି ଅଛେ, କିନ୍ତୁ ଆମର କଳାହାଣ୍ଡି ଲାଗି କାଣା ହେଇଛି ନା, ମାରାଗୁଡ଼ା ଛେଳିଟା ହଉଛି ବଢିଆ
1: ଆଜ୍ଞା,
0: ଏଇଟା କୁମନା ଆଉ ନୂଆପଡ଼ା ମଝିରେ ଗୋଟେ କୁରୁମପୁରୀ ବୋଲି ଗୋଟେ ବଜାର ଅଛେ, ସେନେ ମାରାଗୁଡ଼ା ଛେଳି ଗୋଟେ ବୋଲି ମିଳିଛି, ଆର୍ ସିଂ ମାନେ ତାର ପଚକେ ପଚକେ ହେଇଥିସି ଆର୍ ଉଚା ହେଇସି, ଆଉ ଗୋଟେ ଭଲ ଛେଳି ଗୋଟେ 38 କେଜିରୁ 40 କେଜି ପନ୍ତେ ହେସି, ଆର୍ ସେଟା 2-2 ଛୁଆ ଦେସନ୍, ସେ ଛେଳିଟା ଆମର କଳାହାଣ୍ଡି ଲାଗି ସୁବିଧା ହେ, ସେଟା ରଖିଲେ ଏତେ ବେମାର ନାଇଁ ହୁଏ, କିନ୍ତୁ ଆମେ ଯଦି ଚିପିଲିମାରୁ ଆଣିବା ଅନ୍ୟ ଫାର୍ମ ମାନଙ୍କରୁ ଆଣିବା ତାହେଲେ କାଣା ହେସି, ସେଟା ମାନେ ଏଇ ଜଳବାୟୁକେ ଠିକ୍ କରି ଚଳି ନେଇ ପାରନ୍, ସେଥିଲାଗି ଆମେ ପୁରା ଅସୁବିଧା ପଡ଼ୁଛି ଗୋଟେ ଗୋଟେ ଥର
1: ଆଜ୍ଞା।
0: ଆଚ୍ଛା ଆମର ଇନେ କାଣା ହେସି, ଆମର 3 ବଜାର ଅଛେ କଳାହାଣ୍ଡି, ଜେନେରାଲି କୁରୁମପୁରୀ ବଜାର ଗୋଟେ, ଆର୍ ବାଲିପଡ଼ା ବଜାର ଗୋଟେ, ଆର୍ ଧରମଗଡ଼ ବଜାର।

0: ଏଇଟା ହଉଛି ବଡ଼ ବଜାର ଆମର ଦେଖବା ବୋଲେ ଇ ବଜାରରେ ଛେଳି ମାନେ ମିଳିଛି ବୁକା କିଣିଲା ବେଳକୁ ସବୁବେଳେ ମନେ ରଖିଥିବ କାନ ଟିକେ ଲମ୍ବା ଥିବା ଆର ଅଣ୍ଡା ମାନେ ତାଙ୍କର ବଡ଼ ବଡ଼ ଥିବା ଆର ଅଣ୍ଡା ଗୋଟେ ଛୋଟ ଥିବା ବଡ଼ ଥିବା ବୋଲେ କେନ୍ ଚିପିଥିବା ନାଇଁ ହେଇଥିବା ଏମିତି ସେଟା ମାନେ ଇଏ ନାଇଁ ଜନ
1: ପ୍ରଧାନ ଆଜ୍ଞା ବହୁତ ସୁନ୍ଦର କଥା ଆପଣ କହିଲେ ଏବେ ଗୋଟେ କଥା କହୁନା ଆଜ୍ଞା ଆମେ ତ ଛେଳି ଘିନି ଆନମା କିନ୍ତୁ ତାକେ ଯଦି ଆମେ ଠିକ ହିସାବରେ ନେଇ ରଖମା ଠିକ ହିସାବରେ ଲାଲନ ପାଳନ ନେଇ କରମା ବେଲେ ଛେଳିଟା ବଞ୍ଚି ନେଇ ପାରେ ଆଜ୍ଞା ତ ପ୍ରଥମ କଥା ହେଲା ତାର ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା ଯେନ୍ତା ମନୁଷ୍ୟ ଲାଗି ଘର ଦରକାର ସେନ୍ତା ଛେଳି ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା ତ ଇ ଯେନ୍ ଛେଳି ଲାଗି କେନ୍ତା ଗୁହାଲରେ ରଖିଲେ ଠିକ ହିସାବରେ ବଢି ପାରବା ସେ ବିଷୟରେ କହନ ଆଜ୍ଞା
0: ଗୋଟେ ଛେଳି କାଜେ ଓସାର ତିନି ହାତ ଲମ୍ବା ଗୋଟେ ଛେଳି କାଜେ ଦରକାର ହେସି ତାନୁ କମ କଲେ ବି ଚଳବା କିନ୍ତୁ ଆମେ କାଣା କରସୁଁ ଛେଳି ଗୁହାଲରେ ଆମେ ମଚା କରି ବି ରଖସୁଁ ମଚା ଗୁହାଲ ଯଦି କରବ ତାହେଲେ କାଣା ହେବା ନା ମଚା କରି କରି ଆମେ ଦେଖିଛୁ ମଚା ତଳେ ଯେନ୍ ଗୋବର ଲେଣ୍ଡି ପିସାବ ସବୁ ପଡ଼ସି ସେନେ ଗୋଟେ ଗ୍ୟାସ ବାହାରସି ସେ ଗ୍ୟାସ ବାହାରିଲେ କାଣା ହେବା ନା ସେ ବେମାର ହେସି ଦେଖବ ଛେଳି ମାନେ ଖାସୁଥିବେ ହେଟା ଫପସା ଖରାପ ହେଇଯାଇସି ତେଣୁ ସେ ଗ୍ୟାସ ବାହାରବାଟା କମ କରବା ଯେ ଆମେ ତାକେ ସଫା କରସୁଁ ବୋଲି କହିସୁ କିନ୍ତୁ ଗୋଟେ ଗୋଟେ ଗୁହାଳ ଦେଖିଛି ଯେ ତଳେ ଏକଦମ ଲଣ୍ଡି ଜମା ହେଇଛି ପିସାବ ଜମା ହେଇଛି ଯେନ୍ତା କରି ଲୋକ ଗୋଟେ ଯଦି ଦୁଇ ତିନି ଘଣ୍ଟା ଭିତରେ ଶୋଇପାରବା ବେଲେ ସେ ଗୁହାଳ ଠିକ ତେଣୁକରି କାଣ କରବ ମଞ୍ଚା ଯେନ୍ କରସ ମଞ୍ଚା ତଳେ ଗୋଟେ ପଲିଥିନ ହଉ କି ଜରି ଗୋଟେ ହଉ ଏମିତିଟା ଗୋଟେ ଗୁରେଇ କରି ତଳକେ ଲମ୍ବେଇ ଦେଇଥିଲେ ପିସାବ ତାର ପୂର୍ବରେ କାନ୍ଥ ତଳକେ ଦେଖେଇ ଦେଇଥିଲେ ସେ ତଡ଼ାକେ ଭାଗି ଆସବା ତମେ ସଫା କରବାକେ ସୁବିଧା ଆରୁ ସେ ଭିତରେ ଗ୍ୟାସ ନାଇଁ ହିଏ ଏଇଟା ଗୋଟେ ଯଦି ଏଇଟା ମଞ୍ଚା ନାଇଁ କରିପାର ଯାହାର ଅସୁବିଧା ନାଇଁ ନା ତମେ କାଣ କରବ ହାତେ ବାଲି ଦେଇଦେବ ଗୁହାଳଟି ଖାଲି ବାଲି ଦେଇଦେଲେ କାଣ ହବା ପିସାବଟା ଝିକି ଦେବା ତଳକେ ଲଣ୍ଡି ତମକୁ ବନ୍ଦ ଦେଇଦେବ ବେଲେ ସେ ଗୁହାଳଟା ସୁଖାର ହବା ଯେନ୍ଟା ସୁଖାର ହେବା ଗୁହାଳଟା ଗନ୍ଧ ନାଇଁ ଇଏ ସେ ଗୁହାଳଟି ଛେଳି ମାନେ ବଢିଆ ବଢି ପାରସନ୍ ଏଇ କଥା ଦ୍ୱିତୀୟ କଥା କାଣ ହେଲା ଆମେ କାଣା କରସୁ ବୁକାକେ ମାଇକେ ଗୋଟେ ଠାନେ ଝପେଇ ଦେସୁ ସେଟା ତ ଅସୁବିଧା କାଣ ଗର୍ଭିଣୀ ଛେଳି ଥିବା ତାର ପାଖେ ବୁକା ଛାଡ଼ିଦେବା ହେଲେ କାଣ ହେଇଛି ନା ବକଳେଇ ଦେସନ୍ ତେଣୁ ଅସୁବିଧା ତମେ ବୁକାକେ ଅଲଗା ଗୋଟେ ଘରେ ରଖବ ଆର ଉତରେଲା ଛେଳି ମାନକେ ଅଲଗା ରଖବ କରି ମାନକେ ଅଲଗା ରଖବ ଛୁଆ ମାନଙ୍କ ଅଲଗା ରଖବ ବୋଲେ ତମେ ଅସୁବିଧା ନେଇ ତମେ ଘର ବିରାଟ କରବାକେ ଦରକାର ନାହିଁ ଦେଢ଼ ହାତ କି ଦୁଇ ହାତ ଗୋଟେ ଗୋଟେ ଚାଲ ଅଲଗା ଅଲଗା କରିଦେଲେ ଛେଳି ମାନେ ସେଟା ଅଭ୍ୟାସ ହେଇଗଲେ ଯାହାର ଗୁହାଳ ସେ ଯାଇକି ରହିସନ୍।
1: ଆଚ୍ଛା ଆଜ୍ଞା ଏଇଟା ତ ଆପଣ ଗୁହାଳର କଥା କହିଲେ ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଆପଣ ଯେନ୍ ଶ୍ରୋତା ବନ୍ଧୁ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ଯଦି ଆପଣଙ୍କର ହିସାବରେ ଯଦି ସେମାନେ ଗୁହାଳ ବନେଇବେ ଗୁହାଳକେ ସଫା ରଖବେ ବୋଲେ ନିଶ୍ଚିତ ଭାବରେ ଛେଳିଟା ବଢି ପାରବା ଆଜ୍ଞା। ତ ଆଜ୍ଞା ଏଇଟା ତ ଗୁହାଳର କଥା କହିଲେ ଆଉ ଗୋଟେ କଥା ହେଲା ଆଜ୍ଞା ଏ ଛେଳି ମାନକେ ଆମେ କାଣା ଖାଇବାକେ ଦେଲେ ଠିକ ହିସାବରେ ଜଲ୍ଦି ଜଲ୍ଦି ବଢି ପାରବା ସେ ବିଷୟରେ କହୁନ ଆଜ୍ଞା।
0: ଦେଖ ଛେଳି ତ ଚରେଇବାକେ ନେସନ୍ ଛେଳି ଚରି କରି ବୁଦା ଜଙ୍ଗଲ ଥିଲେ ତ ଖାଇକରି ଆସନ୍ ତଥାପି ସେଙ୍ଗା ଯେନ୍ ଜାତୀୟ ଡାଳ ଥିବା ସେଙ୍ଗା ବେଲେ କାଣା କାନ୍ଦୁଲ ହେଲା ବିରି ହେଲା ଝୁଡୁଙ୍ଗ ହେଲା ଏମିତି ଜିନିଷ ମାନେ ଦେଲେ ଆମେ ଯେନ୍ତା ମାଛ ମାଂସ ଖାଉଛୁ ତାକେ ସେନ୍ତା ଛେଙ୍ଗା ଜାତୀୟ ଡାଳ ମାନେ ଦରକାର ସେ ଚରି ବୁଲି ଆସିଲେ ଦେବ। ଅସଲ କଥା ହେଲା ସମସ୍ତେ ଭୁଲି ଯାଏସନ୍ ଯେ ଛେଳିକେ ଲୁଣ ନାଇଁ ଦେବାର ଲୁଣ ଟିକେ ଯଦି ଛେଳିକେ ନାଇଁ ଦେବ ତାର ଗାଗର ସହଜରେ ଧରେ ନାହିଁ ଆମେ ଯେନ୍ତା ଲୁଣ ଖାଉଛୁ ଛେଳିକେ ନିହାତି ଦରକାର ହେସି କିନ୍ତୁ ଘରେ ଆଣିକିରି ଭାତ ମଡ ଯେନ୍ ଦେସନ୍ ବେଶୀ ବେଶୀ ନାଇଁ ଦିଅ ମଡରେ ଲୁଣ ଟିକେ ପକାବ ଆର ମିନେରାଲ ମିକ୍ସଚର ବୋଲି ମିଳିଛି ବଜାରରେ ସେଟା ଯଦି ଦେବ ତ ଭଲ କଥା ନାଇଁ ତ ତମେ କାଣ କରବ ସାମକା ବୋଲି ଜାଣିଛ କୋରେନ୍ କୋରେନ୍
1: ଆଜ୍ଞା
0: କୋରେନ୍ ସେଟାକେ କାଣ କରବ କୋରେନ୍କେ ଆଣିକିରି ପୋଡ଼େଇ ଦେବ କେତେ କୋଡ଼େଇ ଦେଇକି ଦୁର୍ମୁସରେ ତାକୁ ପିଟିଦେଲେ ଗୁଣ୍ଡ କରିଦେବ ସେଟା ମିନେରାଲ ମିକ୍ସଚର କାଲସିୟମ ହେଇଗଲା ହେଟାକେ ଗାଁ ଗହଳିର ଲୋକ ବି କରିପାରିବେ ସେଟାକେ ଗୁଣ୍ଡ କରିକିରି ଟିକେ ଟିକେ ଯଦି ମଡରେ ଲୁଣ ଟିକେ ଦେଇକିରି ଦେବ ସେଟା ଝଁ ଝଁ କରି ବଢ଼ସନୁ ସେଟା ମାନେ ଖାଇବାକେ ଦେଲା ବେଳକୁ ତମେ ଠେଙ୍ଗା ଡାଳ କିଛିଟା କିଛି ଦେବ ନହେଲେ ଯେତେବେଳେ ମିଳିଛି ମୁଗଫୁଲି ଡାଳ ମୁଗ କୁଇଟ ଏମିତି ମାନେ ରଖିଥିବ ବର୍ଷା ଦିନ ମାନଙ୍କରେ ଟିକେ ଟିକେ ତାକେ ଦେଇ ଦଉଥିବ ବେଲେ ତମକେ ଅସୁବିଧା ନାଇଁ ପଡ଼େ।
1: ତ ଆଜ୍ଞା ଆମର ଶ୍ରୋତା ବନ୍ଧୁ ମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେନ୍ ମାନେ ବି ଛେଳି ପାଳନ କରିଛନ୍, ଗୋଟେ ଚିପେଇବାର ଜିନିଷ ଗୋଟେ ଅଛି, ତ ଆମେ ଛେଳି ଛୁଆକେ ଆମେ ମେଲଛା କରବା ଲାଗି ଆମେ କେତେ ଦିନ ଚିପେଇବାର କଥା ଆଜ୍ଞା?
0: ଏଇଟା କାଣ କରସନ୍, ବଡ଼ ହେଲେ ଚିପେଇ ଦେଲେ ଅସୁବିଧା ହେଇଛି, ବଡ଼ ହେଲେ ତାର ଗର୍ଦନ ଫୁଲି ଯାଇଥିସି ଆର ଚିପେଇ ଦେଲା ବେଳେ ଶୁଖି ଦେଇଛି, ତେଣୁ କରି ଦୁଇରୁ ତିନି ମାସ ଭିତରେ ଚିପେଇ ଦେବ, ହେନେ କଟାକୁଟି କରବାର ଦରକାର ନାହିଁ, ଚିପେଇ ଦେଲେ ଏକଦମ ଗାଗର ଭଲ କରି ବଢି ଆସବା।
1: ତ ଆଜ୍ଞା ଆପଣ ତ ଛେଳିର ଖାଇବାର କଥା କହିଲେ, ଛେଳିର ଗୁହାଳର କଥା କହିଲେ, ତ ଆଜ୍ଞା ଏବେ ଗୋଟେ କଥା କହନ୍ ଯେ ଆମେ ଇ ଯେନ୍ ଛେଳି ମାନକେ କାଁ କାଁ ପ୍ରକାର ରୋଗ ହେସି ଆର ଇତାର ପ୍ରତିକାର କେନ୍ତା ହେଇପାରବା ଆଜ୍ଞା?
0: ଛେଳି ମାନକେ ଦେଖ ରୋଗ ବେଲେ ଗଳା ଫୁଲା ରୋଗ ଅଛେ, ଫରିଆ ଫୁଲା ରୋଗ ଅଛେ, ଖୁରା ଚପକା ରୋଗ ଅଛେ, ତାପରେ ଅସଲ ବେମାର ହେଲା ଆମର ବର୍ତ୍ତମାନ କଳାହାଣୀ ପିପିଆର ବୋଲି ଗୋଟେ ରୋଗ ଅଛେ, କାଣା ନାକୁ ସିଙ୍ଗଣ ବାହାରବା ଢୁଡ଼େଇ ହେବା ଆର ଦୁବ୍ରେବା ଆର ମରିଯିବା, ଦାନ୍ତ ଉପରକେ ଦେଖବ ବୋଲେ ମାଡି ମନକେ ଘା ହେଇଯାଇଛି ଆର ସେ ବେମାର ହେଲେ ସହଜେ ବଞ୍ଚେଇ ନାଇଁ ଯେ, ସେଟା ଭୂତାଣୁ ଜନିତ ରୋଗ ଗୋଟେ, ହେଟାକେ ମେନଲି ଆଜିକାଲି ସମସ୍ତେ ଭ୍ୟାକ୍ସିନ କରିଦେବା କଥା, ଏଟା ସହଜରେ ମିଳିଯାଇଛି ଭ୍ୟାକ୍ସିନ, 3-5 ଟଙ୍କା ଗୋଟେ ଇଞ୍ଜେକ୍ସନ ଲାଗ୍ସି, ସେଟା ମାନକେ ଆଣିକିରି ବରଫରେ ଆସି ସେ ଇଞ୍ଜେକ୍ସନକେ ଦେଇଦେଲେ ପାଖାପାଖି 2-3 ବର୍ଷ ପର୍ଯ୍ୟନ୍ତ ତମର କିଛି ବେମାର ନାଇଁ ଯେ ପିପିଆର ବେମାର। ଆର ଗୋଟେ ବେମାର ହେଲା ଛେଳି ବସନ୍ତ, ଗୋଟେ ଫୁଟ ଫୁଟ ହେଇକି ଚାରିଆଡ଼େ ହେଇଯାଇଛି, ସେ ବସନ୍ତର ଭ୍ୟାକ୍ସିନ ବି ସରକାର ତରଫରୁ ମିଳିଛି, ସେଟାକେ ତମେ ଆଣିକିରି ଯଦି ଦେଇ ପାରବ ବେଲେ ବସନ୍ତ ରୋଗ ନାହିଁ। ଆର ଗୋଟେ ହେଲା କାଣା ନା ଛେଳି ମାନଙ୍କର କୁର୍ମୀ ରୋଗ, ବରଷକେ 4 ଥର ଅନ୍ତତଃ କୁର୍ମୀ ଔଷଧ ଦେଇ

0: ଟଙ୍କା, ଥରକେ 2 ଟଙ୍କା କି 3 ଟଙ୍କା ଖର୍ଚ୍ଚ ହେଇଛି, ବର୍ଷକେ 10ଟା ଟଙ୍କା ଖର୍ଚ୍ଚ କଲେ ସବୁ ପର୍ଚ୍ଛା କୁର୍ମୀ ଠାନୁ, ତେଣୁକରି ଅସୁବିଧା ନାହିଁ। ସେ କୁର୍ମୀ ଔଷଧଟା କିଏ ବି ଚିନ୍ତା କରନ୍ତି ନାହିଁ, କୁର୍ମୀ ଔଷଧ ନାଇଁ ଦିଅନ୍ତି, ତେଣୁକରି 2-3 ଟଙ୍କା ଖର୍ଚ୍ଚ କରିଦେଲେ ବର୍ଷକେ 4 ଥର ଦେଇଦେଲେ କୁର୍ମୀ ବେମାର ଗଲା। ଇଆଡ଼େ ଗଳା ଫୁଲା ଲାଗି, ଚଡୁଆ ଫୁଲା ଲାଗି, ଆରୁ ଖୁରା ଚପକା ଲାଗି ଗୋଟେ ଇଞ୍ଜେକ୍ସନ୍ ମିଳିଛି, ସେଟା ଗୋଟେ ଦେଇଦେଲେ ବର୍ଷେ ଅଚିନ୍ତା ପୁରା। ହେ ଜିନିଷଟାକେ ଚାଷୀମାନେ ଭାବି ନେଇ ପାରନ୍, ହେଲା ଗୋଟେ ଅସୁବିଧା।
1: ତ ଆଜ୍ଞା, କେନ୍ତା କରି ଆମେ ଛେଲ୍ ପାଳନ କଲେ ଠିକ୍ ହିସାବରେ ବଢ଼ିପାରବା, ଆମେ ଆଦାୟ ବି ଠିକ୍ ହିସାବରେ ପାଇପାରମୁ, ସେ ବିଷୟରେ କହିଲେ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା ଆମର ଶ୍ରୋତା ବନ୍ଧୁମାନେ ଜାଣିପାରିଲେ। ତ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ଆଉ ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: ଶୁଣିଲି ନାନୀ?
3: ମୁଇଁ ବି ଶୁଣିଲି ରେ ଭେ, ବିଶେଷଜ୍ଞ ଆଜ୍ଞା ଗୋଟେ ଗୋଟେ କର ସବୁ ବୁଝେଇ ଦେଲେ, କେତେ ନୂଆ କଥା ଜାଣି ପାରିଲୁ।
2: ଜାଣି ତ ପାରିଲୁ, ମାତ୍ର ଜାଣିକରି କାମେ ଲଗାଲେ ବୋଲୁ, ଆମର ଓଟା ନେବି 2 ପଇସା ନେଇ ଛାଡ଼ି।
3: ହଁ ଠିକ କଥା କହିଲୁ, ଏତକି ଯଦି ଆମେ କାମେ ଲଗାମୁ ବେଲେ ଆମେ ବି ଠିକ ଲାଭ ପାଇମୁ।
2: ପାଇମୁ ଯେ ନାନୀ, ଅସଲି କଥା ଗୋଟେ ରହିଲା,
3: ଚାଷୀ ଭାଇ ଭଉଣୀ ମାନଙ୍କର ସାଙ୍ଗେ କଥା ହେବାଟା ତ
2: ହଇ, ହେନ୍ତି ତ ମୁଇଁ ଚାଷୀ ଦଦା ଗୋଟେ ସାଙ୍ଗେ କଥାବାର୍ତ୍ତା ହେଇଛେ ବୋଲୁ, ତୁମର ପାଖେ ବସିକରି ଶୁଣ।
3: ହଁ,
4: ହେନ୍ତି ତ ଆମେ ସିଂହରନ୍ ଗାଁ ଯାଇକରି ଆମ ରାଗଧାଡ଼ିଆ ବୈଶିଆ ଚାଷୀ ଦଦା ଗୋଟେ ଭେଟିଥିଲୁ। ତ ଚାଷୀ ଦଦା ଜୁହାର।
5: ଜୁହାର।
4: ପହିଲା କରି ଆପଣଙ୍କର ନାଁ ଗାଁ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
5: ମୋର ନାଁ ଲୟବାନ ପୁଟେଲ, ସିଂହରନ୍ ଗାଁ, ବଲକ ଭାନିପାନ୍ନା, ଜିଲ୍ଲା ଖଲାହାଣ୍ଡି।
4: ତ ଆମର ଚାଷୀ ଦଦା ମାନେ ତ ଦଦା ବାନିକେ ବାନି ଚାଷ କରୁଛନ୍, ଆର୍ ଏବେ ଆମେ ଦେଖୁଛୁ ଯେ ଆପଣ ଶାଗ ଡାଲ ଚାଷ ଖୁବ୍ କରିଛନ୍। ତ ଏଭର କାଲକେ ଆପଣ ବାଇଗନ୍ ଚାଷ ଖୁବ୍ କରିଛନ୍, ତ ଏଇଟା କେନ୍ କିସମର ବାଇଗନ୍ ରୁପିଛନ୍?
5: ଦେଶୀଟା, ଦେଶୀଟା।
4: ତ ଦେଶୀ ବାଇଗନ୍ ରୁପିଛନ୍, ତ ଏଇଟା କେଡ଼େ ଖଣ୍ଡ ଜାଗା ମାନେ ହେବା?
5: 10 ଡିସିମିଲ୍ ହେବା। 10।
4: ତ ଏଇଠି ଯେନ୍ ବାଇଗନ୍ ରୁପିଛନ୍ ଯେ, ଏଇ ବାଇଗନ୍ ଏଇଟା ରୁପି କରି କେତେ ଦିନ ହେଲା ଦାଦା? ତ ଏବେ ବାଇଗନ୍ ଫଲ ଲାଗିଛେ?
5: ହଁ, ଗୋଟେ ଗୋଟେ ଫଲୁଛେ।
4: ହଁ ହଁ ହଁ ହଁ। ତ ବିକା ଭଞ୍ଜା କଲେ ନା କି ନାଇଁ କରବାର?
5: ନାଇଁ କରୁଛନ୍, ଯେ 40 ଟଙ୍କା ଲେଖା କେଜି ଯାଉଛେ।
4: ହଁ ହଁ ହଁ ହଁ। ତ ଏଇଟା ଖତ ସାର ମାନେ କେନ୍ କେନ୍ଟା ଦଉଛନ୍?
5: ଖତ ସାର ବି ନେଇ ଦେବାର, ଆମେ ଦେଶୀ ଖତ ଦୂରା ଦୂରା ଦେସୁଁ। ହଁ।
4: ତ ଏଇ ଯେନ୍ ୟୁରିଆ ପଟାସିଟା ମାନେ ଦେବା?
5: ନାଇଁ ଦେବାର।
4: ହଁ ହଁ ହଁ ହଁ। ତ ଏଇଟାର ସଙ୍ଗେ ସଙ୍ଗେ ଆପଣ କରିଛନ୍ତି ଏଇଟା, ତ ଏଇଟା ଶାଗ ଲାଗି ବୁନିଛନ୍ କି ଏଇଟା ଫଲ କରି କରି?
5: ନାଇଁ ନାଇଁ, ଶାଗ ଲାଗି ବୁନିଛନ୍।
4: ଶାଗ ଲାଗି ବୁନିଛନ୍? ହଁ,
5: ଶାଗ ଲାଗି। ଏବେ ଏଇଟା ଘିଚି କରି ବିକମୁ, ଆର ଏଇ ଶାଗ ମୂଲା ରୂପମୁ।
4: ତ ଏଇ ସୋରିଷ ଶାଗ ଏଇଟା କେତେ ଦିନ ଗଲେ ହେବା?
5: ଆର 8 ଦିନ ଗଲେ ହେବା।
4: ତ ଏଇଟାର ସଙ୍ଗେ ସଙ୍ଗେ ଆପଣ ଭେଣି ଚାଷ ବି କରିଛନ୍?
5: ହଁ, ଭେଣି ଚାଷ କରିଛନ୍, ଭେଣି ସରୁଛେ ନା।
4: ତ ଏଇଟା କେନ୍ କିସମର ଭେଣି କରିଛନ୍?
5: ହଁ, 7 ପତ୍ରିଆ ଭେଣି କରାହେଇଛି।
4: ଦେଶୀଟା?
5: ଦେଶୀଟା।
4: ହଁ ହଁ। ଏଇଟା କି ଖତ ସାର ସେ କେନ୍ କେନ୍ଟା ଦଉଛନ୍? ଖାଲି ଦେଶୀ ଖତ ନା?
5: ଖାଲି ଦେଶୀ ଖତ ନା,
4: ଗୋବର ଖତ?
5: ଗୋବର ଖତ।
4: ହଁ ହଁ ହଁ। ତ ଭେଣି ଏସୁର କାଲକେ କେନ୍ତା ଫଲ ଲାଗ୍ଲା ଦାଦା?
5: ହଁ, ବଢ଼ିଆ ଫଲ୍ଲା।
4: ତ ଏଇତାର ସଙ୍ଗେ ସଙ୍ଗେ ଆପଣ ମୁନ୍ଗା ଗଛ ବି ରୁପିଛନ୍, ମଡ଼ା ବି ରୁପିଛନ୍, କଦଲି ବି ରୁପିଛନ୍। ତ ଇ କଦଲି ଫଲ ଲାଗୁଛେ?
5: ହଁ।
4: ଇ ଯେନ୍ ମଡ଼ା ବି ବିକା ଭଞ୍ଜା କରି?
5: ହଁ, ମଡ଼ା ବି ବିକା, 40 ଟଙ୍କା କେଜି ଯାଉଛେ।
4: ତ ସବୁ ଶାଗ ଡାଲ ବିକି କରି ଆପଣଙ୍କର ପରିବାର ଚଲୁଛନ୍?
5: ହଁ, ଆମର ଜମିବାଡ଼ି କିଛି ନାହିଁ, ଖାଲି ବ୍ୟାର ଖଣ୍ଡ ନାହିଁ, ଆମେ ଚଲୁଛୁ।
4: ତ ଇ ଯେନ୍ ପାଣିର କଥା ଯେତେବେଳେ ପଡ଼ୁଛେ, ଜୀବଜନ୍ତୁ ହଉ କି ଗଛ ଲତା ବି ହଉ, ପାନ୍ ଫୁଟେ ତ ନିହାତି ଦରକାର। ତ ପାଣିର ସୁବିଧା କେନ୍ କରିଛନ୍?
5: କୁଆ କରିଛୁ, ମଟର ଲାଗିଛେ।
4: ମଟରରେ ପାଣି ଦଉଛନ୍?
5: ମଟର ପାଣି ଦଉଛନ୍।
4: ତ ଏବେ ତ ଲୋକ ବାଗ ଭୂତି ଭରା ନାଇଁ ମିଲବାର ନା?
5: ନାଇଁ ନା।
4: ତ ଆପଣଙ୍କ ଚାଷ କାମରେ ଆପଣଙ୍କ ଘରର ସମସ୍ତେ ସାହାଯ୍ୟ କରୁଛନ୍? ସବୁ ସାହାଯ୍ୟ କରୁଛନ୍?
5: ସବୁ ସାହାଯ୍ୟ କରୁଛନ୍, ସବୁ ଲୋକ କରୁଛୁ ନା।
4: ତ ଆପଣଙ୍କ ବାବୁ ନନି କେତେଟା?
5: ଗୋଟେ ବାବୁ ନା, ନାତି ପିଲା ଗୋଟେ ଗୋଟେ ଟଙ୍କା, ମୋର ପୁଣି ଗୋଟେ ପୁଅ, ଆର ସେ ପୁଅର ପୁଣି ଗୋଟେ ପୁଅ।
4: ଆଚ୍ଛା ଆଚ୍ଛା। ତ ସେମାନେ ଆପଣଙ୍କର ଚାଷ କାମରେ ସାହାଯ୍ୟ କରୁଛନ୍?
5: କରୁଛନ୍।
4: ତ କଥା ନାଇଁ ଅଛେ ଦାଦା, ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲିକିରି ଆମେ ପିଲା କାଲୁ ଶୁଣି ଆସୁଛୁ।
5: ତ
4: ଆପଣ ଚାଷ କରିକିରି କେତେ ଖୁସି ନେଇ ଅଛନ୍?
5: ଆମେ ଖୁସି ତ ଅଛୁ ନା, ଚାଲ ଚାଷ କରି କରି ଖାଉଛୁ ପିଉଛୁ।
4: ତ ଦାଦା, ଇ ଯେନ୍ ମଜା ମଜା ନେ ଆମର ଶାଗ ଡାଲ ଚାଷ୍ କେ କିରା ପତେଙ୍ଗା ବି ଲାଗି ଯାଏସି?
5: ହଁ ହଁ, ଲାଗୁଛେ।
4: ତ ଇ କିରା ପତେଙ୍ଗା ଲାଗି ଗଲେ ଇଥିରି
5: ହେଟା ପତର ଆନ୍ସୁ?
4: ତାକେ ପଚାରି କରି ଦେସନ୍ କି?
5: ନାଇଁ ନା, ଆମେ କହିସୁ ଏଟାକେ ଏନ୍ତା କିରା ଖାଉଛି, ଏଟାକେ ଏନ୍ତା ହଉଛେ ବୋଲିକରି କହିଲେ ସେ ଦୋକାନବାଲା ଦେସି ନା।
4: ତ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲାର ଯୁବକ ଭାଇମାନେ ଉତ୍ସାହିତ କରି ଶାଗ ଡାଲ ଚାଷ କରବେ, ଆଉ ସେମାନେ ବି ବନେ କରି 2 ପଇସା କମାବେ, ତାଙ୍କର ପରିବାରକେ ଚଲାବେ। ତ ଆପଣ ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ, ଆର ଜୁହାର ଦାଦା।
5: ଜୁହାର ଦାଦା। ଜୁହାର।
2: ଶୁଣିଲୁ ନାନୀ?
3: ଶୁଣିଲି ରେ ଭେ, ଗୋଟେ ଗୋଟେ କରି ଯେନ୍ତା ପଚାରିଲୁ ଆମର ଚାଷୀ ଦଦା କେ, ଚାଷୀ ଦଦା କେନ୍ତା କରି ଚାଷବାସ କରୁଛନ୍, ସବୁ ବତାଲେ।
2: ସବୁ ତ ବତେଇ ଦେଲେ, ମାତ୍ର ଇ ଚାଷୀ ଦଦା ପରେ ଆମେ ଯଦି ଅଣ୍ଟା ଭିଡ଼ିଲୁ ବେଲେ ନାନୀ ଆମର ବି କେବେ ଅସୁବିଧା ନାଇଁ ହେ।
3: ହୁଏ ଦେଖନୁ କେତେ ସୁନ୍ଦର କରି ଚାଷ କରୁଛନ୍ ଆମର ଚାଷୀ ଦଦା, ଆର ବନେ କରି ତାଙ୍କର ପରିବାର କେ ଚଲଉଛନ୍,
2: ଚଲଉଛନ୍,
3: ଏନ୍ତା ଚଲଉଥନ୍ ହୋ। ମାତର କରେ ଭେ, ତୁ ୟାର ମୁଇଁ ଏସ ତୁ କଥାବାର୍ତ୍ତା ହେଲୁ, ଇତକି କଥା ଭିତରେ ସମିଆ।

ଶେଷ ହେଲା ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଗ୍ରୀଷ୍ମ ପ୍ରବାହ ଅଂଶଘାତରୁ ନିଜକୁ ସୁରକ୍ଷିତ ରଖନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯଥାସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ବାହାରକୁ ଯିବାକୁ ପଡ଼ିଲେ ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିଜେ ସୁରକ୍ଷିତ ରହନ୍ତୁ, ପରିବାରକୁ ସୁରକ୍ଷିତ ରଖନ୍ତୁ ଏବଂ ସମସ୍ତଙ୍କୁ ସଚେତନ କରନ୍ତୁ। ଆକାଶବାଣୀ ଭବାନୀପାଟଣା ଗୀତ ଓ ଗଜଲ କ୍ରମରେ ପ୍ରଚାର କରୁଛୁ ସୋନୁ ନିଗମଙ୍କ କଣ୍ଠରେ କିଛି ଗୀତ। ଗୀତ ରଚନା ଫୈଜ ଅନୱର, ସଙ୍ଗୀତ ସାଜିଦ ୱାଜିଦ।

ଗୀତ ଗଜଲ କ୍ରମରେ ଶୁଣୁଥିଲେ ସୋନୁ ନିଗମଙ୍କ କଣ୍ଠରେ କିଛି ଗୀତ ଆକାଶବାଣୀ ଭବାନୀପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ ଗୀତ ରଚନା ଭବାନୀ ଶଙ୍କର ମହାଲିଙ୍ଗ ପ୍ରଥମ ଗୀତରେ କଣ୍ଠଦାନ କରିଛନ୍ତି ରାଜେନ୍ଦ୍ର କୁମାର ବେହେରା

ଆପଣ ଶୁଣୁଛନ୍ତି ସମ୍ବଲପୁରୀ ଗୀତ। ଶେଷ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରାଜେନ୍ଦ୍ର କୁମାର ବେହେରା ଓ ବିଜୟଲକ୍ଷ୍ମୀ ଦାସ।

ଆଞ୍ଚଳିକ ଗୀତକ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ। ପରିବେଷଣ କରିଥିଲେ ରାଜେନ୍ଦ୍ର କୁମାର ବେହେରା ଓ ବିଜୟଲକ୍ଷ୍ମୀ ଦାସ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: नमस्कार।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ବିଜ୍ଞାନ ଭିତ୍ତିକ ନାଟକ ବଂଶ, ରଚନା ଡକ୍ଟର ପଞ୍ଚାନନ ପାତ୍ର, ପରିଚାଳନା ପ୍ୟାରିମୋହନ ମହାନ୍ତି, ସହଯୋଗ କିଶୋର ମହାନ୍ତି।

0: ଆଉ କଫି ଦେ।
1: ସେମାନେ ତଳେ ବସିଛନ୍ତି ଅମା, ମୁଁ କାଫି କରିବାକୁ ଯାଉଛି, ତତେ ବେଗି ଯିବାକୁ କହିଛନ୍ତି ଅମା।
0: ହଉ ହଉ, ତୁ ସେମାନଙ୍କୁ କଫି ଦେବୁ, ଯା ମୁଁ ଯାଉଛି। ହ୍ୟାଲୋ, ମୁଁ ସୁମିତ୍ରା କହୁଛି।
2: ମୁଁ ଡକ୍ଟର ଭାର୍ଗବ। ନମସ୍କାର ଭାଉଜ।
0: ନମସ୍କାର।
2: କ'ଣ ଖବର?
0: ସେମାନେ ପୁଣି ଆସିଛନ୍ତି।
2: କ'ଣ କହୁଛନ୍ତି ସେମାନେ? ପୁଣି ସେ ପୋଷପୁତ୍ର କଥା?
0: ସେମାନେ ତଳେ ଦାଣ୍ଡ ଘରେ ବସିଛନ୍ତି, ଏଯାଏ ଯାଇନି ତାଙ୍କ ପାଖକୁ ମୁଁ।
2: ଆପଣ ସଫା ସଫା କହିଦେଉନାହାନ୍ତି କାହିଁକି ଯେ ପୋଷପୁତ୍ର ଆପଣଙ୍କ ଦରକାର ନାହିଁ, ଆପଣଙ୍କର ନାଜି ୱାରିସଦାର ଅଛନ୍ତି, ଆମେ ନ୍ୟାଚୁରାଲ ହେୟାର।
0: ସେତିକି କହିଦେଲେ ତ ତାଙ୍କ ମୁଣ୍ଡ ଉପରେ ଆକାଶ ଭାଙ୍ଗି ପଡ଼ିବ। ହେଲେ ଆପଣ ମୋତେ ଆଉ ରହସ୍ୟ ଭିତରେ ରଖନ୍ତୁନି ଡକ୍ଟର, ଦୟାକରି କୁହନ୍ତୁ ଏ ନ୍ୟାଚୁରାଲ ହେୟାର ଅର୍ଥ କ'ଣ, କିଏ ସେ ୱାରିସଦାର?
2: ଆଖିରେ ନ ଦେଖିଲେ ଆପଣ ବୁଝିପାରିବେନି ଭାଉଜ।
0: କେବେ ସେ ସୁଦିନ ଆସିବ ଡକ୍ଟର?
2: ସୁଦିନ ନୁହେଁ, ସୁରାତି। ଆଜି ରାତିରେ ଆମେ ପହଞ୍ଚିବୁ, ତାପରେ ଯାହା କରାଯିବ ମୁଁ କହିବି।
0: ଆଜି ରାତିରେ? ଯା ହଉ, ଦୀର୍ଘ ପ୍ରତୀକ୍ଷା ମୋର ଶେଷ ହେଲା। ଆଚ୍ଛା, ଏବେ ଏମାନଙ୍କୁ ମୁଁ କ'ଣ କହିବି?
2: ଯାହା କହିଲି ନ୍ୟାଚୁରାଲ ହେୟାର।
0: ଦେଖନ୍ତୁ, ଘଟଣାଟା କ'ଣ ମୁଁ ନିଜେ ନ ଜାଣିଲା ପର୍ଯ୍ୟନ୍ତ ସେମିତି କିଛି ତାଙ୍କୁ କହିପାରିବିନି।
2: ଠିକ୍ ଅଛି, ଆମେ ତ ଆଜି ରାତିରେ ପହଞ୍ଚୁଛୁ, ସେମାନଙ୍କୁ କାଲି ଆସିବାକୁ କହିଦିଅନ୍ତୁ।
0: ଆଜି ରାତିରେ ଆପଣ ସତରେ ଆସୁଛନ୍ତି ତ?
2: ରାତି 11ଟାରେ ଆମେ ପହଞ୍ଚୁ।
0: ଏତେ ରାତିରେ? ଜାଣିଛନ୍ତି ଏଇଟା ମଫସଲ ଜାଗା, କେତେ ଜଣ ଆସିବେ ମାନେ କ'ଣ ବ୍ୟବସ୍ଥା?
2: ଆପଣ ଆମ ପାଇଁ ବ୍ୟସ୍ତ ହେବା ଦରକାର ନାହିଁ, ନିଜ ବ୍ୟବସ୍ଥା ଆମେ ନିଜେ ନିଜେ କରିଦେବୁ।
0: କିନ୍ତୁ ଡକ୍ଟର,
2: ଆଉ ମନରେ କୌଣସି ପ୍ରକାର କିନ୍ତୁ ରଖନ୍ତୁନି ଭାଉଜ, ମୁଁ ମୋହନର ବନ୍ଧୁ, ଆପଣ ମୋର ବନ୍ଧୁ ପତ୍ନୀ।
0: ଆଜ୍ଞା,
2: ମୁଁ ଯାହା କିଛି କରିବି ଆପଣଙ୍କର ଭଲ ପାଇଁ କରିବି, ମୋ ଉପରେ ଭରସା ରଖନ୍ତୁ। 10 ବର୍ଷ ଅପେକ୍ଷା କରିପାରିଲେ ଆଉ ତ ମାତ୍ର କେତୋଟି ଘଣ୍ଟା, ତାପରେ ସବୁ ରହସ୍ୟ ଫିଟିଯିବ। ବି ପ୍ରିପେୟାର ଫର୍ ଏ ବିଗ୍ ସରପ୍ରାଇଜ୍।
0: ହଉ, ମୁଁ ଅପେକ୍ଷା କରୁଛି। ନମସ୍କାର।
2: ନମସ୍କାର।
3: ତମେ ମିଲିଟାରୀରେ ଚାକିରି କଲନି, କିଏ ମନା କରୁଥିଲା?
4: ହଁ, ମୁଁ ଲଢ଼େଇରେ ମରିଥିଲେ ତୁ ଭାରି ଖୁସି ହେଇଥାନ୍ତୁ ନା, ସମ୍ପତ୍ତି ପାଇଥାନ୍ତୁ।
3: ଘରେ ବସି ରହିଲେ ତମେ କ'ଣ ମରିବନି?
4: ତୁ ତ ସେଇଟା ଚାହୁଁଛୁ।
3: ଏଗୁଡ଼ା କ'ଣ କାହାର ଚାହିଁବା ନ ଚାହିଁବା ଉପରେ ନିର୍ଭର କରେ? ମୁଁ ଚାହିଁଲେ ବି ତମେ ମରିବ, ନ ଚାହିଁଲେ ବି ମରିବ। ମରିବାଟା ଯେତେବେଳେ ନିଶ୍ଚିତ, ତେଣୁ କିଛି ସମ୍ପତ୍ତି ବାଡ଼ି ଅର୍ଜନ କରି ନ ମରିବ କାହିଁକି? ସେମିତି ହେଇଥିଲେ ତ ଆମେ ତମ ଗୁଣ ଗାଆନ୍ତୁ, ଦେଶ ପାଇଁ ଜୀବନ ଦେଇଥିଲେ ଶହୀଦ ତାଲିକାରେ ନାଁଟା ରଖିପାରିଥାନ୍ତ। ସେ ମରିବା ଆଉ ଏ ମରିବା ଭିତରେ ଏଇ ହେଉଛି ଫରକ। ଆମ ଘରର ହଡ଼ା ବଳଦ କି କାଳିକୃତି ମରିବା ଆଉ ତମ ମରିବା ଭିତରେ କିଛି ଫରକ ଅଛି?
4: ତୁ ଅର୍ଜୁନ ସମ୍ପତ୍ତି କିଏ ମନା କଲା? 25 ବର୍ଷର ଭେଣ୍ଡିଆ ଟୋକାଟା ଘରେ ବେକାର ବସି ଟିଭିରେ କ୍ରିକେଟ ଖେଳ ଦେଖି ଛଞ୍ଜିରେ ତାସ ବାଡ଼େଇ ରାତି ଅଧେରେ ଫେରୁଛୁ ଘରକୁ, ଆରେ ଦିହ ମେହନତ କରି ଉପାର୍ଜନ କରୁନୁ କାହିଁକି? ଚାକିରି ନ ମିଳିଲା ନାହିଁ, ଯେଉଁ 5 ଏକର ପୈତୃକ ସମ୍ପତ୍ତି ଅଛି ସେଥିରେ ହଳ ବୁଲଉନୁ?
3: ହଳ ମୁଁ ବୁଲେଇବି ହଳ? ତମ ମୁହଁରେ ଟିକେ ଲାଜ ଅଛି ନା
4: କାହିଁକି? ତୁ ହଳ ବୁଲେଇଲେ କୋଉ ଲାଜ କଥାଟା ହେଇଯିବ ନା ମହାଭାରତଟା ଅଶୁଦ୍ଧ ହେଇଯିବ ଯେ? ତୁ କିଏ କି ଏମିତି?
3: ମୁଁ ଜଣେ ଗ୍ରାଜୁଏଟ, ତମ ଭଳିଆ ସପ୍ତମ ପାସ୍ ନୁହଁ।
4: ହଁ, ସେ ସାର୍ଟିଫିକେଟ୍ଟା ଧୋଇ ପିଇବୁ।
3: 50,000 ଟଙ୍କା ମାଗିଲା ସେ ଲୋକଟା, ମାତ୍ର 50,000। ସେତିକି ଦେଇପାରିଥିଲେ ସପ୍ଲାଇ ଇନ୍ସପେକ୍ଟର ଚାକିରିଟା ଥୁଆ ହେଇଥିଲା ମୋ ପାଇଁ। ସାର୍ଟିଫିକେଟ୍କୁ ଧୋଇକିରି ପିଅନ୍ତ କି ଗାଧୋଉଥାନ୍ତ ଦେଖିଥାନ୍ତ, ଦେଇପାରିଲ ସେତିକି ଟଙ୍କା?
4: କେଉଁଠୁ ଦେବି ମୁଁ ଏତେ ଟଙ୍କା?
3: ଏତେ ଟଙ୍କା? 50,000 ତମ ପାଇଁ ଏତେ ଟଙ୍କା? ସପ୍ଲାଇ ଇନ୍ସପେକ୍ଟର ଚାକିରି ପାଇଁ 2 ଲକ୍ଷ ଟଙ୍କା ବି କିଛି ନୁହେଁ, ବୁଝିଲ? ତମେ ଛେନାଟା ବୁଝିବ ତମକୁ କହିବି। ଖାସ୍ ମୋରି ପାଇଁ 50,000 ଫିକ୍ସ ହେଇଥିଲା, ତା ପାଇଁ କେତେ କାଇଦା କସରତ କରିବାକୁ ପଡ଼ିଛି, କେତେ ନେତାଙ୍କୁ ଧରିବାକୁ ପଡ଼ିଛି ତମେ ଜାଣ। ହେଲେ ତମେ 50,000 ଟଙ୍କା ପାଇଁ ଚାକିରିଟାକୁ ହାତଛଡ଼ା କରିଦେଲ। ତମେ ଗୋଟେ ବାପ ହେଇଛ, ବାପ କ'ଣ ନା ମୋ ମରିଯିବାକୁ ତୁ ଚାହିଁଛୁ? ସତ ଯେମିତି ତମେ ମରିଗଲେ ଚନ୍ଦ୍ର ସୂର୍ଯ୍ୟ ଉଦୟ ଅସ୍ତ ହେବେନି କି ବର୍ଷରୁ ବର୍ଷ ଦେଶରେ ଆଉ ଇଲେକ୍ସନ୍ ହେବନି।
4: ତୁ ବକର ବକର ନାହିଁ, ଚୁପ୍ ହେଇ କରି ବସ୍ ହେଇଛି।
3: ମୁଁ ଚୁପ୍ କରି ବସି ଜାଣିନି? ତମେ ଯଦି ଏ ସମ୍ପତ୍ତିରେ ମୋତେ ୱାରିସଦାର କହି ନପାର ତେବେ ତମକୁ ବି ମୁଁ ଛାଡ଼ିବିନି କହିଦେଉଛି। ହଁ,
4: କ'ଣ କରିବୁ, କ'ଣ କରିବୁ, ମୋତେ ମର୍ଡ଼ର କରିଦେବୁ?
3: ମର୍ଡ଼ର ହେଇଯିବ ତମର ଭାରି ଡର ନା, କ'ଣ କରିବ ଏ ଫାଲତୁ ଜୀବନଟାକୁ ଧରି?
4: ଚୁପ୍ କର ରବି। ଏ ଦେଖ, ସେ ଚାକରାଣୀଟା ଚାହା ନେଇ ଆସୁଛି, ଖବରଦାର ଯେମିତି ତା ଆଗରେ କି ଖୁଡ଼ି ଆଗରେ ଏମିତି ବେଆଡ଼ା କଥାବାର୍ତ୍ତା ନ କରୁ, ନହେଲେ ୱାରିସଦାର କ'ଣ ଚୌକିଦାର ବି ତୁ ହେଇପାରିବୁନି ଘରେ।
5: ଆଇଓ

0: ಇಲ್ಲ ಜಿ. ದರ ಕಾಫಿ ದರ.
1: ಖುಡಿಕ ಪೂಜಾ ಸರಲಾಣಿ?
0: ଆମ ପୂଜା ସାରିଲାଣି, ଆଉ ସେମିତି ଅୟୋ ଆଉଛନ୍ତି କିଶୟ ହେଇଟି ଆସିଲେଣି ହେଇଟି ବାବୁ ଦୁଆର ପାଖରେ ମୁଣ୍ଡିଆ ମାରୁଛନ୍ତି ବୁଢ଼ା ବାବୁଙ୍କୁ।
2: ହଁ ହେଲା ହେଲା ହେଲା ବୋଉ ହେଲା, ଉଠ ଉଠ। କିରେ ରବି, ଖୁଡ଼ିକି ମୁଣ୍ଡିଆ ମାରୁନୁ?
3: ଥାଉ, ପିଲାଟା ମୋତେ କ'ଣ ମୁଣ୍ଡିଆ ମାରିବ? ପୁଅ କ'ଣ ମାଆକୁ ଓଳିକି ହୁଏ?
1: ପୁଅ? ମୁଁ ତମ ପୁଅ?
3: ପୁଅ କିଏ, ପୁତୁରା କିଏ?
1: ସେ କଥା ତମେ ଜାଣିଥବ।
2: ରବି, ଏମିତି କଥାବାର୍ତ୍ତା କ'ଣ ତୁ କରୁଛୁ?
1: ଆଉ କେମିତି କଥାବାର୍ତ୍ତା କରିବି, ମୋତେ ସେ ମସ୍କା ଲଗା ଚିକଣିଆ କଥା ମୋଟେ କହି ଆସେନି। ତମେ ସଫା ସଫା ପଚାର ବାପା, ତାଙ୍କର ମତଲବ କ'ଣ, କ'ଣ ସେ ଚାହାନ୍ତି, କ'ଣ ତାଙ୍କର ଇଚ୍ଛା?
3: କେଉଁ ବିଷୟରେ ମୋ ଇଚ୍ଛା ଜାଣିବାକୁ ଚାହୁଁଛୁ?
2: ମାନେ ତମେ ସବୁ କଥା ଜାଣିବି ଯଦି ଏମିତି ଅଜଣା ଚାଉଳ ଭାତ ଖାଇବ ବୋହୂ, ତେବେ ରବି ଭଳି ପିଲାକୁ ମୁଁ କ'ଣ ବୁଝେଇବି? ସିଏ ଜାଣିବାକୁ ଚାହୁଁଛି ତମେ ତାକୁ ପୋଷ୍ୟ ପୁତ୍ର କରିବ ନା ଆଉ କାହାକୁ ମନେ ମନେ ଠିକ କରିଛ। ସିଧା ପ୍ରଶ୍ନ, ସଳଖ ଉତ୍ତର ଆଉ କ'ଣ।
1: ତମେ କିନ୍ତୁ ସବୁଦିନ ବଙ୍କା ଉତ୍ତର ଦେଇ ଆସୁଛ, ବେଳ ଆସୁ କହିବି। କେବେ ଆସିବ ସେ ବେଳ? ଦଶ ବର୍ଷ ହେଇଗଲା।
3: ଦଶ ବର୍ଷ ଯେତେବେଳେ ଅପେକ୍ଷା କଲଣି, ଆଉ ଗୋଟାଏ ଦିନ ଅପେକ୍ଷା କରିଯା, ଉତ୍ତର ପାଇଯିବ।
2: ଗୋଟାଏ ଦିନ?
3: ହଁ ଗୋଟାଏ ଦିନ, କାଲି ହିଁ ମୁଁ ମୋର ଫଇସଲା ଶୁଣେଇଦେବି।
1: ଆଜି କ'ଣ ହେଲା, ଆଜି କାହିଁକି ଶୁଣେଇ ପାରିବନି?
3: ପୋଷ୍ୟପୁତ୍ର ଗ୍ରହଣ କରିବା ନ କରିବା ଯେମିତି ମୋ ଇଚ୍ଛା ଉପରେ ନିର୍ଭର କରେ, ସେମିତି କେଉଁ ଦିନ ନିଷ୍ପତ୍ତି ନିଆଯିବ ସେଇଟା ବି ମୋ ମର୍ଜି ଉପରେ ନିର୍ଭର କରେ।
1: ତା ମାନେ କାହାକୁ ପୋଷ୍ୟପୁତ୍ର ଗ୍ରହଣ କରିବ ସେଇଟା ବି ତମ ମର୍ଜି ଉପରେ ନିର୍ଭର କରେ?
3: ସେ କଥା ତ ମୁଁ ଏଯାଏଁ କହିନି।
1: କହିନ ବୋଲି ତ ଆମେ ଚୁପଚାପ ଦଶ ବର୍ଷ ହେଲା ଅପେକ୍ଷା କରିଛୁ। କିନ୍ତୁ ଗୋଟାଏ କଥା ମୁଁ ପରିଷ୍କାର କରି କହି ରଖୁଛି ଖୋଡ଼ି, ଆମ ବଂଶକୁ ଛାଡ଼ି ବାହାରୁ ଯଦି ଆଉ କାହାକୁ ପୁଅ କରି ଆଣ ତେବେ ମୋତେ ଚିହ୍ନିବ।
3: ତତେ ଚିହ୍ନିବା ପାଇଁ କ'ଣ ଆହୁରି ବାକି ଅଛି?
1: ଢେର କଥା ଆହୁରି ବାକି ଅଛି ନା, ମୋର ସବୁ ରୂପ ତମେ ଦେଖିଲ କେବେ ଯେ ଚିହ୍ନିବ।
2: ଓ ତୁ ଚୁପ ରହ ରବି, ଖୁଡ଼ି ତ କହିଲେ ଆସନ୍ତାକାଲି ପୋଷ୍ୟପୁତ୍ର ଗ୍ରହଣ କରିବା କାମ ଫଇସଲା କରିଦେବେ, ତୁ ଏମିତି ଆଜି ବାଜି କଥା ଗୁଡ଼ା କହୁଛୁ କାହିଁକି? ଖୁଡ଼ି ଯେତେ ହେଲେ ଜଣେ ଶିକ୍ଷିତା ବୋହୂ, ଆମ ପରିବାରର ଲକ୍ଷ୍ମୀ, ତୋ ବୋଉ ଭଳି କ'ଣ ସେ ମୂର୍ଖ ହେଇଛନ୍ତି ଯେ କେଉଁ କାମଟା ଭଲ ଆଉ କେଉଁ କାମଟା ଖରାପ ସେ କଥା ବୁଝେଇବା ବି ପଡ଼ିବ। ଆରେ ବଂଶ ମର୍ଯ୍ୟାଦା କ'ଣ ସେ କଥା ସିଏ ଜାଣିନାହାନ୍ତି ଯେ ତୁ ତାଙ୍କୁ ଶିଖେଇବୁ।
3: ତୁ ସେତେବେଳେ ଏଠି ଛିଡ଼ା ହେଇ କ'ଣ ଶୁଣୁଛୁ ଶରମା? ଯାଉନୁ ଭାଇ ଆଉ ରବିଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରିବୁ।
0: ଆଇଓ ଆମେ ବୁଲି ଯାଇଛନ୍ତି ଅମା, ଆମେ ଯାଉଛନ୍ତି।
2: ଥାଉ ଥାଉ ଶରମା, ତୁ ଆମ ପାଇଁ କାଇଁ ବ୍ୟସ୍ତ ହେଉଛୁ? ବ୍ୟସ୍ତ ହଉନି, ଆମେ ତ ଏ ସାଙ୍ଗେ ସାଙ୍ଗେ ଘରୁ ଖାଇକିରି ଆସିଥିଲୁ, ଏଠି ପୁଣି କଫି ପିଇ ସାରିଲୁଣି, ଆଉ କିଛି ଦରକାର ନାହିଁ। ଏଥର ଉଠେ ରବି, ଚାଲ। ଖୁଡ଼ି ତ କହିଲେ କାଲି ସେ ତୋତେ ପୋଷ୍ୟପୁତ୍ର ଗ୍ରହଣ କରିବେ, ଆଉ ଫେର କ'ଣ, ଆମେ ତେବେ ଆସୁଛୁ ବୋହୁ। କାଲି ଜଣେ ଓକିଲ ଆଉ କୋର୍ଟ କାଗଜ ଧରି ଏକାଥରେ ଚାଲି ଆସିବା ନା କ'ଣ କହୁଛ?
3: ମୁଁ ତ ସେ କଥା ବି କହିନି ଭାଇ, କେବଳ କାଲି ଆସିବାକୁ କହିଛି।
1: ମାନେ
3: କାଲି ଆସିଲେ ବାକି କଥାବାର୍ତ୍ତା।
2: ଆଉ ଫେର କଥାବାର୍ତ୍ତା କ'ଣ ବୋହୁ?
1: ମୁଁ ପ୍ରଥମରୁ କହୁଛି ନା ବାପା, ଏଙ୍କର ମତଲବଟା ଜମା ଭଲ ନୁହଁ।
2: ଯଦି ଖାଲି କଥାବାର୍ତ୍ତା କରିବା କଥା ତେବେ କାଲି କାହିଁକି, ଆଜି କରୁନୁ?
1: ସତ କଥାଟା ମୁଁ କହିବି, ତାଙ୍କ ଭାଇର ପୁଅକୁ ସେ ପୋଷ୍ୟପୁତ୍ର କରିବାକୁ ଚାହାନ୍ତି, ଭାଇର ପୁଅ ହେବାକୁ ଚାହିଁ ଚାହିଁ ଦଶ ବର୍ଷ ଗଡ଼େଇଦେଲେ। ମୁଁ ଶୁଣିଲି ତିନିଟା ଝିଅ ପରେ ଏବେ ତାଙ୍କ ଭାଉଜ ଗୋଟେ ପୁଅ ଜନ୍ମ କରିଛି।
3: ଦେଖ ରବି, ଏମିତି ମନଗଢ଼ା କଥା ଗୁଡ଼ା କାହିଁ କହୁଛୁ କହିଲୁ? ମୋ ଭାଇର ପୁଅକୁ ପୋଷ୍ୟପୁତ୍ର କରିବି ବୋଲି ମୁଁ କେବେ ବି ଭାବିନି କି କହିନି।
2: ଆଉ ତୁମେ କେଉଁ କଥା କହୁଛ, କେଉଁ କଥାଟା ଶୁଣିବା ପାଇଁ କାଲି ପୁଣି ବାକି ରଖୁଛ?
3: ମୁଁ ଆପଣମାନଙ୍କୁ କେବେ ବି ଡାକିନି ଭାଇ, କିମ୍ବା ଆଜି ବି ଡାକୁନି। ଆପଣମାନେ ବରଂ ନିଜେ ନିଜେ ବାରମ୍ବାର ମୋ ପାଖକୁ ଆସି ସେଇ ଗୋଟିଏ ପ୍ରଶ୍ନ ପଚାରି ଚାଲିଛନ୍ତି। ଦେଖନ୍ତୁ ଭାଇ, ପୋଷ୍ୟପୁତ୍ର ଗ୍ରହଣ କରିବା ନ କରିବା ସମ୍ପୂର୍ଣ୍ଣ ମୋ ଇଚ୍ଛା ଉପରେ ନିର୍ଭର କରେ। ମୁଁ କ'ଣ କରିବି କ'ଣ ନ କରିବି ସେଇଟା ବି କାହାକୁ କହିବା ପାଇଁ ବାଧ୍ୟ ନୁହେଁ। ତଥାପି ଆପଣମାନେ ଯେତେବେଳେ ଜାଣିବା ପାଇଁ ଜିଗର ଧରୁଛନ୍ତି, ତେବେ କାଲି ଆସନ୍ତୁ, କାଲି ହିଁ ସବୁ କଥା ମୁଁ ପରିଷ୍କାର କରିଦେବି।
2: ହଉ ଠିକ୍ ଅଛି, ଆମେ କାଲି ଆସିବୁ,
1: କିନ୍ତୁ କାଲିରେ ହିଁ ଯେମିତି ସବୁ କଥା ଫାଇନାଲ ହେବ।
3: କେଉଁ କଥା ଫାଇନାଲ ହେବ?
1: ମୋତେ ପୋଷ୍ୟପୁତ୍ର ଗ୍ରହଣ କରିବ ନା ଆଉ କାହାକୁ?
3: ମୁଁ ହୁଏତ ଆଦୌ ପୋଷ୍ୟପୁତ୍ର ଗ୍ରହଣ କରି ନ ପାରେ।
2: ଇଏ କ'ଣ କହୁଛୁ ବୋହୁ, ମୋହନର ଆତ୍ମା ଶାନ୍ତି ପାଇବ କେମିତି, ତାକୁ ପିଣ୍ଡ ଟେକିଦେବ କିଏ, ତମ ଶେଷ ଅବସ୍ଥାରେ ତମ ସେବା ଯତ୍ନ କିଏ କରିବ କହିଲ?
3: ଭାଇ, ରବି ଆପଣଙ୍କର ଜନ୍ମ କଲା ପୁଅ, ଆପଣଙ୍କ ସେବା ଯତ୍ନ ପ୍ରଥମେ ସେ କରିସାରୁ ତାପରେ ଯାଇ ମୋ କଥା। ଆପଣଙ୍କ ସେବା ସେ ଠିକ୍ ଭାବରେ କରୁଛି ତ?
1: ଖୁଡ଼ି, ତମେ ଯଦି ଭାବୁଥାଅ ଆଉ କାହାକୁ ଗୋଟେ ଆଣି ଏଠି ପୁଅ କରି ମୋ ଛାତି ଉପରେ ବସେଇଦେବ, ଆଉ

0: ମୁଁ ସୁନା ପିଲାଟି ପରି ଚୁପଚାପ ମନ ମାରି ସହିଯିବି, ତେବେ ସେଇଟା ତମର ଭୁଲ ଧାରଣା। ମୁଁ କାହାର ସେବା କରେ କି ନ କରେ, ମୁଁ ଏ ବଂଶର ପୁଅ। ଏ ଘର ବାଡ଼ି ସମ୍ପତ୍ତିର ମୁଁ ହେଉଛି ଅସଲ ଉତ୍ତରାଧିକାରୀ, ଏଥିରୁ କେହି ମୋତେ ଉଚ୍ଛେଦ କରିପାରିବେନି।
1: ରବି, ତୁ ବାହାରକୁ ଚାଲ ଚାଲ। କୋଉଠି କହୁଛି?
0: ଆଉ ତମେ ବସିଛ ଯେ,
1: ତୁ ଚାଲ ବାହାରକୁ ଆଗେ।
0: ହଉ, ମୁଁ ଯାଉଛି।
1: ବୋହୁ ଟିକେ ଆଗ ପଛ ଭାବିଛନ୍ତି କାମ କରିବ, ରବି ଯେମିତି ପିଲା।
2: ରବି କେମିତି ପିଲା ମୁଁ ଭଲ ଭାବରେ ଜାଣେ ଭାଇ, ଆପଣ ଏଥର ଆସନ୍ତୁ।

0: ଯାଉଛି।
1: ବୋହୁ ଟିକେ ଆଗ ପଛ ଭାବିଛନ୍ତି କାମ କରିବ, ରବି ଯେମିତି ପିଲା।
2: ରବି କେମିତି ପିଲା ମୁଁ ଭଲ ଭାବରେ ଜାଣେ ଭାଇ, ଆପଣ ଏଥର ଆସନ୍ତୁ।

0: ଆରେ ଏମିତି କ'ଣ ହଉଛୁ? ଏ ଶର୍ମା,
1: କ'ଣ ହେଲା? ଏମିତି କ'ଣ ହଉଛୁ?
2: କ'ଣ ଯେ ତୁ କହୁଛୁ?
3: ତୋଲବୁ ଆଗ ମା ବାବୁ ଫଟୋ।

0: ମୋହନର ପୁଅ, ଆପଣଙ୍କର ଉତ୍ତରାଧିକାରୀ।
1: ମୋହନଙ୍କ ପୁଅ? ଆପଣ ସତ କହୁଛନ୍ତି? ତେବେ ତାର ମା, ତା ମା କିଏ?
0: ମା ତ ଆପଣ।
1: ମୁଁ? ମୁଁ? ହେଲେ ଏଇଟା କେମିତି ସମ୍ଭବ ଡକ୍ଟର ଭାର୍ଗବ? ମଲା ବେଳକୁ ମୋହନଙ୍କର ବୟସ ଥିଲା ମାତ୍ର 26 ବର୍ଷ। ଯଦି ବି ମୋ ଅଜାଣତରେ କୌଣସି ସ୍ତ୍ରୀକୁ ସେ ପତ୍ନୀର ମର୍ଯ୍ୟାଦା ଦେଇଥାନ୍ତି, ତେବେ ବି ଏତେ ବଡ଼ ପିଲାଟିର ବାପା ସେ ହେଲେ କେମିତି? ସେ ତ 10-11 ବର୍ଷରେ ବାପା ହେଇନଥିବେ।
0: ଏଇ ପିଲାଟିର ବୟସ କେତେ ବୋଲି ଆପଣ ଅନୁମାନ କରୁଛନ୍ତି?
1: 22-22 ବର୍ଷରୁ ତ କମ୍ ହେବନି ଡକ୍ଟର।
0: ମନୋଜକୁ ଦେଖିଲେ ଯିଏ କେହି ସେମିତି ଧାରଣା କରିବ, ହେଲେ ତାର ବାସ୍ତବ ବୟସ ମାତ୍ର 10 ବର୍ଷ।
1: 10 ବର୍ଷ? ମାତ୍ର 10 ବର୍ଷ?
0: ଆଉ ତାର ଜନ୍ମ ମୋହନର ମୃତ୍ୟୁ ପରେ।
1: ମୃତ୍ୟୁ ପରେ? ତାମାନେ ମୋହନ ମଲା ବେଳକୁ ଇଏ ମା ପେଟରେ ଥିଲା?
0: ନା ଭାଉଜ, ମନୋଜ କୌଣସି ମା ପେଟରୁ ଜନ୍ମ ନେଇ ନାହିଁ, ଏଇଟା ହିଁ ତାର ବିଶେଷତ୍ଵ।
1: କ'ଣ କହୁଛନ୍ତି ଆପଣ ଡକ୍ଟର?
0: ମୁଁ କହିଥିଲି ନା ଭାଉଜ, ବି ପ୍ରିପେୟାର୍ ଫର୍ ଏ ବିଗ୍ ସରପ୍ରାଇଜ୍। ଚାଲନ୍ତୁ ଉପରକୁ ଚାଲନ୍ତୁ, ସବୁ କଥା ମୁଁ ଆପଣଙ୍କୁ ବୁଝିଦେବି। ଆସନ୍ତୁ।
2: ଆଇଓ, କବାଟ ଖୋଲା ଅଛି, ଭିତରକୁ ଆସ।
3: ହେଲେ ଶର୍ମା, ତୋ ଆମାଙ୍କୁ ଟିକେ ଖବର ଦେ, ଆମେ ଆଇଛୁ।
4: ଆଜି ସବୁ କଥା ଫଇସଲା ହବ, ତେବେ ଯାଇ ଆମେ ଯିବୁ।
2: ଆମା ତ ତମେ ଆପଣଙ୍କ ବାଟ ଯାଇ ବସିଛନ୍ତି। ଏ ଦେଖ, ଉପରକୁ ଦେଖ ବାବୁ, ଦେଖୁନ ସିଡ଼ି ଉପରେ କିଏ ଓହ୍ଲୁଛନ୍ତି, ଦେଖ।
4: ବାପା, ଇଏ ଇଏ ବାପା।
0: ଆରେ ମୋହନ?
1: ନା ଭାଇ, ଇଏ ଆପଣଙ୍କ ସାନ ଭାଇ ନୁହନ୍ତି, ତାଙ୍କ ପୁଅ ମନୋଜ, ଆପଣଙ୍କ ପୁତୁରା।
0: କେମନ୍ତ?
4: ବାପା, ଇଏ ତ କକାଙ୍କ ପୁରା କାର୍ବନ କପି। କିଏ ଏଇଟା?
1: ମନୋଜ, ଇଏ ତୋର ବଡ଼ ବାପା, ତାଙ୍କୁ ପ୍ରଣାମ କର।
0: ଏ ବଡ଼ ବାପା? ଆରେ ମୋହନର ପୁଅଟା ଏ କହୁଁ ଆଇଲା?
5: କାହୁଁ ଆଇଲା ସେ କଥା ପରେ ବୁଝିବେ, ହେଲେ ସୁମିତ୍ରା ଦେବୀଙ୍କର ଯେ ପୋଷ୍ୟପୁତ୍ର ଗ୍ରହଣ କରିବା ଆଉ ଦରକାର ନାହିଁ, ବର୍ତ୍ତମାନ ପାଇଁ ଏତିକି ଖାଲି ବୁଝିଥାନ୍ତୁ। ଇଏ ହେଲେ ମନୋଜ କୁମାର ନାୟକ, ମୋହନ କୁମାରଙ୍କ ବଂଶଧର।
4: ବଂଶଧର?
5: ହଁ, ବଂଶଧର ଆଉ ଉତ୍ତରାଧିକାରୀ।
3: ମୁଁ ଏ କଥାକୁ ମୋଟେ ମାନିବି।
5: ଆପଣଙ୍କ ମାନିବା ନ ମାନିବା ଉପରେ କିଛି ନିର୍ଭର କରେନି ମଦନବାବୁ, କିନ୍ତୁ ଏଇଟା ହିଁ ସତ୍ୟ, ମନୋଜ କୁମାର ମୋହନ କୁମାରଙ୍କର ପୁଅ ଆଉ ବଂଶଧର।
4: ଏମିତି ବହୁ ରୂପିଆ ଆମେ ବହୁତ ଦେଖିଛୁ। ଖୁଡ଼ିଙ୍କର ବର୍ତ୍ତମାନ ବୟସ 30 ବର୍ଷ, ସିଏ କ'ଣ 10 ବର୍ଷ ବୟସରେ ପିଲାକୁ ଜନ୍ମ ଦେଇଥିଲେ?
5: ଖୁଡ଼ିଙ୍କ କଥା ଛାଡ଼ନ୍ତୁ, ଏ ପିଲା ଯେ ମୋହନର ପୁଅ ଏଥିରେ ଆପଣମାନଙ୍କର କାହାର କିଛି ସନ୍ଦେହ ଅଛି? ସକାଳଠାରୁ ଏ ଗାଁର ପ୍ରାୟ 200 ଲୋକ ମନୋଜ କୁମାରକୁ ଦେଖିସାରିଲେଣି, ସମସ୍ତେ ନିଃସନ୍ଦେହରେ ମତ ଦେଇଯାଇଛନ୍ତି ଯେ ଏ ପିଲାଟି ଚେହେରାରେ ସେମାନେ 15 ବର୍ଷ ତଳର ମୋହନକୁ ଦେଖୁଛନ୍ତି। 200 ଗ୍ରାମବାସୀଙ୍କ ଦସ୍ତଖତ ଥିବା ସ୍ୱୀକାରୋକ୍ତି, ମୋହନ କୁମାରଙ୍କ ସାଙ୍ଗରେ ପଡ଼ୁଥିବା 5 ଜଣ ସହପାଠୀ ଆଉ ତାଙ୍କ ଆର୍ମି ଅଫିସରମାନଙ୍କର ସ୍ୱୀକୃତି ପତ୍ର ମଧ୍ୟ ଆମ ପାଖରେ ଅଛି।
3: ତେବେ ବି ମୁଁ ମାନିବିନି, ଆଣ୍ଠୁଏ ମହାପ୍ରସାଦ ଭିତରେ ବୁଡ଼େଇ ଦେଲେ ବି ମୁଁ ମାନିବି ନାହିଁ ଯେ ଇଏ ମୋହନର ପୁଅ। ମୁଁ କେସ୍ କରିବି, ଏମିତି 420କୁ ମୁଁ ସେ ବରଗଛ ମୂଳେ ଠିକ୍ ଉଚିତ ଜବାବ ଦେବି। ଆରେ ଦେଶର ଆଇନ କାନୁନ ଏସବୁ କ'ଣ ଉଠିଗଲାଣି?
5: ମୁଁ ବି ଚାହୁଁଛି ଆଇନ ହିଁ ଏହାର ସମାଧାନ କରୁ। ମୁଁ କୋର୍ଟରେ ପ୍ରମାଣ କରି ଦେଖାଇଦେବି ଯେ ମନୋଜ ହେଉଛି କ୍ୟାପ୍ଟେନ୍ ମୋହନ କୁମାରଙ୍କର ଆତ୍ମଜ। ଆତ୍ମଜର ଅର୍ଥ ପୁଅ କି ଆଉ କ'ଣ, ସେ କଥା କୋର୍ଟ ବିଚାର କରିବ।
4: ଦେଖୁନ, ଏ ପିଲାର ଚେହେରା ଯେ ଅବିକଳମ କକାଙ୍କ ପରି, ଏଥିରେ କିଛି ସନ୍ଦେହ ନାହିଁ। ଆଉ କୋର୍ଟ କଚେରୀ ଖେଳ ବି ମୁଁ ଜାଣେ, ସେଠି ପଇସା ବିଞ୍ଚି ଆଇନ କିଣା ହୁଏ, ଓକିଲମାନେ ସତକୁ ମିଛ ଆଉ ମିଛକୁ ବି ସତ କରିଦେଇପାରନ୍ତି। ହେଲେ ଆମକୁ ଖାଲି ଏତିକି ବୁଝାଇ ଦିଅନ୍ତୁ, ଏ ଯୁବକ ଯଦି ମୋ କକାଙ୍କ ପୁଅ, ତେବେ ତା ମା କିଏ?
5: ଇଏ ଗୋଟିଏ ଅତି ଜଟିଳ ଓ ଗହନ ପ୍ରଶ୍ନ, ଯେତେ ସରଳ କରି କହିଲେ ବି ଆପଣଙ୍କୁ ବୁଝିବା ପାଇଁ କଷ୍ଟ ଲାଗିବ, ତଥାପି ମୁଁ ବୁଝାଇଦେବି। ହେଲେ ଏଠି ନୁହେଁ, ଆଜି ସନ୍ଧ୍ୟାରେ ରାଜଧାନୀର ବିଜ୍ଞାନ ଭବନଠାରେ ମୁଁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଛି, ବହୁତ ବଡ଼ ବଡ଼ ଅଫିସର ଆଉ ବୈଜ୍ଞାନିକମାନେ ବି ସେଠିକି ଆସୁଛନ୍ତି, ବିଭିନ୍ନ ପ୍ରମାଣପତ୍ର ଥିବା ଫାଇଲ୍ ସବୁ ଧରି ମୋ ସହକର୍ମୀ।

0: ଆପଣଙ୍କର ଗୋଟେ ଟିମ୍ ସେଠି ଅପେକ୍ଷା କରିଛନ୍ତି, ଆପଣମାନେ ବି ସେଠି ଚାଲନ୍ତୁ। ଏ ପିଲାର ଜନ୍ମଠାରୁ ଏ ଯାଏ ଯେତେ ସବୁ ଘଟଣା ଘଟିଛି ତାର ଭିଡ଼ିଓ ରେକର୍ଡ଼ିଂ ରହିଛି, ତାକୁ ଦେଖିବେ, ମୋ ମୁହଁରୁ ଶୁଣିବେ ଏକ ଅଦ୍ଭୁତ ରୋମାଞ୍ଚକାରୀ ବୈଜ୍ଞାନିକ ଆବିଷ୍କାର ରହସ୍ୟ। ଆଜ୍ଞା, ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଆପଣମାନେ ଏକ ଅସମ୍ଭବ କହୁଛନ୍ତି, କିନ୍ତୁ ଏ ଆବିଷ୍କାର ତ ଗତ ଶତାବ୍ଦୀର ଘଟଣା। ଜୋହାନ୍ସବର୍ଗର ଡଲି ମେଣ୍ଢା କଥା କ'ଣ ଆପଣମାନେ ଭୁଲିଗଲେଣି?
1: ଦୟାକରି ଆପଣଙ୍କ ବିଷୟରେ ଆଉ ଆପଣଙ୍କର ଏ ବିସ୍ମୟକର ଆବିଷ୍କାର ସମ୍ପର୍କରେ ସବୁ କଥା ଖୋଲି କହିବେ କି?
0: ନିଶ୍ଚୟ କହିବା ପାଇଁ ତ ମୁଁ ଆପଣମାନଙ୍କୁ ଡାକିଛି।
1: ଏଠି ଆମେ ପ୍ରାୟ 50 ସରିକି ସାମ୍ବାଦିକ ଉପସ୍ଥିତ ଅଛୁ। ହେଲେ ଡକ୍ଟର ଭାର୍ଗବ, ଆମକୁ ଟିକେ ସାଧାରଣ ସରଳ ଭାଷାରେ ସବୁ କଥା ବୁଝେଇବେ, କାରଣ ଶୁଦ୍ଧ ବିଜ୍ଞାନର ପରିଭାଷା ବୁଝିଲା ଭଳି ଶିକ୍ଷା ଆମ ଭିତରୁ କାହାରି କାହାରି ଥିଲେ ବି ଯେଉଁ ସାଧାରଣ ଲୋକଙ୍କ ପାଇଁ ଆମେ ସମ୍ବାଦ ଲେଖୁ, ହୁଏତ ସେମାନଙ୍କ ପାଇଁ ଏସବୁ ଦୁର୍ବୋଧ୍ୟ ହେଇଯିବ।
0: ମୁଁ ସେ କଥା ଜାଣେ, ସାଧାରଣ ଲୋକ ବୁଝିବା ଭଳି ଶବ୍ଦ ଆଉ ଭାଷାରେ ହିଁ ମୁଁ ସବୁ କଥା କହିବି। ଆବଶ୍ୟକ ସ୍ଥଳେ ବିଭିନ୍ନ ଚିତ୍ର, ଫଟୋ ଓ ଭିଡ଼ିଓ କ୍ୟାସେଟ୍ର ମଧ୍ୟ ସାହାଯ୍ୟ ନେବି। ଆପଣମାନେ ଟିକେ ନିରବତା ରକ୍ଷା କରିକି ବସନ୍ତୁ। ଆଜ୍ଞା, ଆଜ୍ଞା, ମୁଁ ଡାକ୍ତର ପି କେ ଭାର୍ଗବ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ରିସର୍ଚ୍ଚ ଆଣ୍ଡ ଇନଭେଷ୍ଟିଗେସନ୍, ସଂକ୍ଷେପରେ ନିଲ୍ସ୍ରୀର ପ୍ରମୁଖ ବୈଜ୍ଞାନିକ। ସ୍ୱର୍ଗତ କ୍ୟାପ୍ଟେନ୍ ମୋହନ କୁମାର ଏକଦା ମୋର ଅନ୍ତରଙ୍ଗ ବନ୍ଧୁ ତଥା ସହପାଠୀ ଥିଲେ। ମୁଁ ଯେତେବେଳେ ନିଲ୍ସ୍ରୀରେ ଜଏନ୍ କଲି ସେତେବେଳକୁ ମୋହନ କୁମାରଙ୍କର ଆମ ଇନଷ୍ଟିଚ୍ୟୁଟ୍ ପାଖାପାଖି ପୂର୍ବ ସୀମାନ୍ତରେ ପୋଷ୍ଟିଂ ହେଲା। ସମୟ ପାଇଲେ ସେ ଛୁଟି ଆସୁଥିଲେ ମୋ ପାଖକୁ। ଏମିତି ଛାତ୍ର ଜୀବନର ଅନ୍ତରଙ୍ଗ ବନ୍ଧୁତା ଆହୁରି ନିବିଡ଼ ଆହୁରି ଘନିଷ୍ଠତର ହେଲା। ମୋହନ କୁମାରଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁମିତ୍ରା ଦେବୀ ମଝିରେ ମଝିରେ ମୋ କ୍ୱାର୍ଟରରେ ପହଞ୍ଚି ମୋହନ କୁମାରଙ୍କ ପାଖକୁ ଖବର ପଠାଉଥିଲେ। ଆମ ଇନଷ୍ଟିଚ୍ୟୁଟ୍ର ଗେଷ୍ଟ ହାଉସ୍ରେ ଦୁହିଁଙ୍କ ପାଇଁ ବିଶ୍ରାମର ବ୍ୟବସ୍ଥା ମଧ୍ୟ ମୁଁ କରୁଥିଲି। ଆଜିକୁ 10 ବର୍ଷ ତଳେ ଦଳେ ପୂର୍ବାଞ୍ଚଳୀୟ ସନ୍ତ୍ରାସବାଦୀଙ୍କ ଅନ୍ତର୍ଘାତୀ କାର୍ଯ୍ୟର ପରିଣାମ ସ୍ୱରୂପ କ୍ୟାପ୍ଟେନ୍ ମୋହନ କୁମାର ଆଉ ତାଙ୍କର 5 ଜଣ ସହକର୍ମୀ ଗୋଟିଏ ମିଲିଟାରୀ ଜିପ୍ରେ ବର୍ଡର୍ ଆଡ଼କୁ ଯାଉଥିବା ବେଳେ ଅଚାନକ ମାଇନ୍ସ ବିସ୍ଫୋରଣରେ ମୃତ୍ୟୁବରଣ କଲେ। ମୋହନ କୁମାରଙ୍କ ସହିତ ମୋର ବନ୍ଧୁତା ଥିବା ବିଷୟ ଆର୍ମି ହେଡ଼କ୍ୱାର୍ଟର୍ସକୁ ଜଣାଥିବାରୁ ସାଙ୍ଗେ ସାଙ୍ଗେ ମୋ ପାଖକୁ ୱାୟାରଲେସ୍ ମେସେଜ୍ ଆସିଲା, ଆଉ ସୁମିତ୍ରା ଦେବୀ ମୋ ଇନଷ୍ଟିଚ୍ୟୁଟ୍ରେ ପହଞ୍ଚିବା ପର୍ଯ୍ୟନ୍ତ ମୋହନ କୁମାରଙ୍କ ଡେଡ଼୍ ବଡ଼ି ମୋ ହେଫାଜତରେ ରଖାଗଲା। ସେଦିନ ନିଃସନ୍ତାନ ମୋହନ କୁମାରଙ୍କୁ ନେଇ ମୁଁ ଯେଉଁ ବୈଜ୍ଞାନିକ ପରୀକ୍ଷା ଆରମ୍ଭ କଲି ତାହାର ସାକ୍ଷୀ ମାତ୍ର 3 ଜଣ। ପ୍ରଥମ ସାକ୍ଷୀ ପୂର୍ବାଞ୍ଚଳ ଆର୍ମି ହେଡ଼କ୍ୱାର୍ଟର୍ସର କମାଣ୍ଡାଣ୍ଟ ମେଜର ଜେନେରାଲ ପ୍ରଦୀପ କୁଲକର୍ଣ୍ଣୀ, ଦ୍ୱିତୀୟ ଓ ତୃତୀୟ ସାକ୍ଷୀ ମୋ ଲାବରେଟୋରୀର 2 ସହାୟକ ବନ୍ଧୁ ଡାକ୍ତର ସଞ୍ଜୟ ଶ୍ରୀବାସ୍ତବ ଆଉ ଡାକ୍ତର ମିଲନ ମାଲହୋତ୍ରା। ଏହିମାନଙ୍କ ଉପସ୍ଥିତିରେ ମୋହନ କୁମାରଙ୍କ ଶରୀରର କିଛି ଅଂଶ, ଖୁବ୍ ସାମାନ୍ୟ କିଛି ସାମ୍ପଲ ମୁଁ ସଂଗ୍ରହ କରି ରଖିଲି। ପ୍ରତ୍ୟେକ ପ୍ରାଣୀ ଦେହରେ ଥିବା ଜୀବକୋଷ ଆଉ ତା ଭିତରେ ଥିବା DNA ଗୁଣସୂତ୍ର ବୋଧହୁଏ ଆପଣମାନଙ୍କ ପାଇଁ ଖୁବ୍ ବେଶୀ ଦୁର୍ବୋଧ ହେବନି। ପ୍ରାଣୀ ତଥା ମନୁଷ୍ୟ ଦେହରେ ଅସଂଖ୍ୟ କୋଟି ଜୀବକୋଷ ବା ସେଲ୍ ରହିଛି। ପ୍ରତିଟି ସେଲ୍ ଭିତରେ କିଛି DNA ଯୋଡ଼ି ଯୋଡ଼ି ହୋଇ ସିଟ୍ ଭାବରେ ସଂଯୁକ୍ତ ଥାନ୍ତି। ଏହି ପ୍ରତିଟି DNA ଯୋଡ଼ିରେ ପ୍ରାଣୀ ବା ମନୁଷ୍ୟର ବଂଶଗୁଣ ରହିଥାଏ। ଯୋଡ଼ିରୁ ଗୋଟିଏ ତାର ପିତୃ ପରିଚୟ, ଅନ୍ୟଟି ମାତୃ ପରିଚୟ ବହନ କରେ। ଆଜ୍ଞା, ମୁଁ ସ୍ଥିର କଲି ମୋହନ କୁମାରର ଜୀବକୋଷକୁ ନେଇ ଆନୁବଂଶିକ କଲମୀ ପ୍ରକ୍ରିୟା ମାଧ୍ୟମରେ

0: ଦୟାକରି ଏ ପଦ୍ଧତି ବିଷୟରେ ଆଉ ଟିକିଏ ବିଶ୍ଳେଷଣ କରି କହିବେ କି?
1: ଏବେ ଟିଭି ପର୍ଦ୍ଦାକୁ ଲକ୍ଷ୍ୟ କରନ୍ତୁ। ଇଏ ହେଲା ଡିଏନ୍ଏ ର ଗଠନ ଶୈଳୀ। ନୂଆ ଜୀବଟିଏ ସୃଷ୍ଟି ହେବାର ସକଳ ସମ୍ଭାବନା ଏଇ ଡିଏନ୍ଏ ର ଅନୁବଂଶୀୟ ଗୁଣସୂତ୍ର ଭିତରେ ଗୁନ୍ଥା ହେଇ ରହିଥାଏ। ବର୍ତ୍ତମାନ ଦେଖନ୍ତୁ, ଇଏ ହେଉଛି କ୍ୟାପ୍ଟେନ୍ ମୋହନ କୁମାରଙ୍କର ଡେଡ୍ ବଡି। ପାଖରେ ଛିଡ଼ା ହେଇଛନ୍ତି ମେଜର ଜେନେରାଲ କୁଲକର୍ଣ୍ଣୀ, ତାଙ୍କ ପାଖକୁ ଡକ୍ଟର ଶ୍ରୀବାସ୍ତବ ଆଉ ଡକ୍ଟର ମାଲହୋତ୍ରା, ଆଉ ସେ ପାଖରେ ମୁଁ ଡକ୍ଟର ପି କେ ଭାର୍ଗବ। ଏଥର ଦେଖନ୍ତୁ, ଗୋଟେ ଛୋଟ ଟେଷ୍ଟ ଟ୍ୟୁବ୍ ଭିତରେ ମୋହନ କୁମାରଙ୍କ ଶରୀରର ଅତି ସୂକ୍ଷ୍ମ ଅଂଶଟିଏ ରଖାଗଲା। ଆପଣମାନେ ଅନୁମାନ କରିପାରିବେ କି ସେଇ କ୍ଷୁଦ୍ର କାଚନଳୀ ଭିତରେ ମୋହନ କୁମାରଙ୍କ ଶରୀରର କେତେ ସଂଖ୍ୟକ ସେଲ୍ ସ୍ଥାନ ପାଇଛି? 10 କୋଟିରୁ ଅଧିକ। ବର୍ତ୍ତମାନ ଦେଖନ୍ତୁ, କ୍ଲୋନିଂ ପ୍ରକ୍ରିୟାର ଆରମ୍ଭ। ଲକ୍ଷ୍ୟ କରନ୍ତୁ କିପରି ସେଇ ସେଲ୍ ଗୁଡ଼ିକ କଲଚର କରାଯାଉଛି। ହଁ, ଏବେ ଦେଖନ୍ତୁ ମାତ୍ର ଗୋଟିଏ ସେଲ୍ର ମ୍ୟାଗ୍ନିଫାଏଡ୍ ଚିତ୍ର। ଆପଣମାନେ ଜାଣନ୍ତି, ଆମ୍ବ ଭଳି କେତେକ ଗଛର ଡାଳରୁ କଲମୀ ପଦ୍ଧତିରେ ଆଉ ଗୋଟିଏ ନୂଆ ଗଛର ସୃଷ୍ଟି କରାଯାଇପାରେ, ଯେଉଁ ଗଛରେ କି ଖୁବ୍ ଶୀଘ୍ର ଫଳ ଆସେ। ସେଥିରେ ବଡ଼ ଗଛର ସମସ୍ତ ବଂଶଗୁଣ ଦେଖିବାକୁ ମିଳେ। କଲମୀ ଗଛ ଉତ୍ତରିବାରେ ଯେମିତି ମଞ୍ଜି ବା ଟାକୁଆର କୌଣସି ପ୍ରୟୋଜନ ହୁଏ ନାହିଁ, କ୍ଲୋନିଂ ପଦ୍ଧତିରେ ବି ସେମିତି ପୁରୁଷର ଶୁକ୍ରାଣୁ କିମ୍ବା ସ୍ତ୍ରୀର ଡିମ୍ବାଣୁର କୌଣସି ଆବଶ୍ୟକତା ପଡ଼େନି। ଏ ଶିଶୁକୁ ଗର୍ଭାଶ୍ରୟରେ 10 ମାସ ସ୍ଥାନିତ କରିବା ମଧ୍ୟ ନିତ୍ୟାନ୍ତ ଦରକାର ନାହିଁ। ଜୀବର ଯେକୌଣସି ଅଙ୍ଗରୁ କୋଷଟିଏ ନେଇ ଏହି କଲମୀ କାର୍ଯ୍ୟ ସମାପନ କରାଯାଇପାରେ, ଆଉ ଲାବରେଟରୀ ଭିତରେ ନୂଆ ଜୀବଟିଏ ସୃଷ୍ଟି କରାଯାଇପାରେ। ଖାଲି ଏ ଗୋଟିଏ ନୁହଁ, ଆବଶ୍ୟକ ପଡ଼ିଲେ ଶହ ଶହ ହଜାର ହଜାର ମୋହନ କୁମାର ମଧ୍ୟ ସୃଷ୍ଟି କରାଯାଇପାରିବ ବା ପାରିଥାନ୍ତା। ବର୍ତ୍ତମାନ ଟିଭି ପର୍ଦ୍ଦାରେ ଜୀବନ୍ତ ଥିବା ସମୟର ମୋହନ କୁମାରଙ୍କୁ ଲକ୍ଷ୍ୟ କରନ୍ତୁ। ଦେଖନ୍ତୁ, ବିବାହ ପୂର୍ବରୁ ନିଜ ବଡ଼ ଭାଇଙ୍କ ସହିତ, ବିବାହ ପରେ ପତ୍ନୀଙ୍କ ସହିତ, ବନ୍ଧୁମାନଙ୍କ ସହିତ, ଆଉ ଏଠାରେ ଆର୍ମିର ଯବାନମାନଙ୍କ ସହିତ। ତାଙ୍କ ମୁହଁର କ୍ଲୋଜ୍ଅପ୍କୁ ଲକ୍ଷ୍ୟ କରନ୍ତୁ, ଆଉ ଲକ୍ଷ୍ୟ କରନ୍ତୁ ମନୋଜ କୁମାରଙ୍କୁ, ଆପଣମାନଙ୍କ ସାମ୍ନାରେ ଷ୍ଟେଜ୍ ଉପରେ ବସିଥିବା ମନୋଜ କୁମାରଙ୍କୁ। ତା ସହିତ ଟିଭିରେ ତାଙ୍କ ଫଟୋକୁ ବି ଲକ୍ଷ୍ୟ କରନ୍ତୁ, ଛୋଟରୁ ବଡ଼। ଏଇ ଦେଖନ୍ତୁ ମାସକର, ଇଏ ହେଲା 2 ମାସର, ଏଇଟା ଦେଖନ୍ତୁ 6 ମାସର, ଇଏ ହେଲା ବର୍ଷକର 2 ବର୍ଷର, ଇଏ 3 ବର୍ଷର, 5 ବର୍ଷର, 7 ବର୍ଷର ଏବଂ ଇଏ 10 ବର୍ଷର, ଯାହାକୁ ମଞ୍ଚରେ ଦେଖୁଛନ୍ତି। ବର୍ତ୍ତମାନ ପାଖାପାଖି ଦେଖାଯାଉଥିବା 2ଟି ଫଟୋଚିତ୍ରକୁ ଲକ୍ଷ୍ୟ କରନ୍ତୁ, ଗୋଟିଏ ମୋହନ କୁମାର, ଅନ୍ୟଟି ମନୋଜ କୁମାର। ଏବେ କୁହନ୍ତୁ, ଏ ମନୋଜ କୁମାର ମୋହନ କୁମାରଙ୍କ ବଂଶଧର ତଥା ଉତ୍ତରାଧିକାରୀ ହୋଇପାରିବ କି ନା?
0: ଡକ୍ଟର ଭାର୍ଗବ ପ୍ଲିଜ, ଭାରତ ତଥା ପୃଥିବୀର ଜନସଂଖ୍ୟା କଳ୍ପନାତୀତ ଭାବରେ ବଢ଼ିଚାଲିଛି।

0: ହେଲାବେଳେ ଆପଣଙ୍କର ଏଇ ଯୁଗାନ୍ତକାରୀ ଆବିଷ୍କାର ମାନବ ସମାଜର କି ଉପକାର ସାଧନ କରିପାରିବ?
1: ଅନ୍ତତ ମୋର ଏ ଆବିଷ୍କାର ଉତ୍ତରାଧିକାରୀ ନଥିବା ଗୋଟେ ପରିବାରକୁ ତାର ବଂଶଧର କୀର୍ତ୍ତି ଦେଇପାରିବ। ସଙ୍ଗମ ନ ହୋଇ ଯେ ସନ୍ତାନଟି ସୃଷ୍ଟି କରିବା ସମ୍ଭବ, ଏ ଜ୍ଞାନ ତ ମଣିଷ ସମାଜକୁ ନୂଆ ଦିଗନ୍ତର ସନ୍ଧାନ ଦେଇପାରିବ।
0: ଡକ୍ଟର ଭାର୍ଗବ, ଆପଣ ବୋଧହୁଏ ଏ ବିଷୟରେ ସଚେତନ ଥିବେ ଯେ କ୍ଲୋନିଂ ପଦ୍ଧତି ମଣିଷ ଉପରେ ପ୍ରୟୋଗ ନ କରିବା ପାଇଁ ଗୋଟିଏ ଆନ୍ତର୍ଜାତିକ ନିଷ୍ପତ୍ତି ଗୃହୀତ ହୋଇଛି।
1: ଏ ପ୍ରକାର କିଛି ମୃଦୁ ଆଲୋଚନା ହେବା କଥା ମୁଁ ଶୁଣିଛି, ମାତ୍ର ଏହି ସଂକ୍ରାନ୍ତରେ କୌଣସି ଆନ୍ତର୍ଜାତିକ ନିଷ୍ପତ୍ତି ନିଆଯାଇ ନାହିଁ, କିମ୍ବା ଏ ବିଷୟରେ ଆମ ଦେଶର ସରକାରଙ୍କର କୌଣସି ନିଷେଧାଦେଶ ଏପର୍ଯ୍ୟନ୍ତ ଜାରି ହୋଇନାହିଁ।
0: ହଁ, ନିଷେଧାଦେଶ ଜାରି ନହେଲେ ମଧ୍ୟ ନୈତିକତା ଆଉ ମାନବିକତା ଦୃଷ୍ଟିକୋଣରୁ ଏ ପ୍ରକାର ପରୀକ୍ଷା କ'ଣ ଗୋଟିଏ ଗହୀର ଅପରାଧ ନୁହେଁ ଡକ୍ଟର ଭାର୍ଗବ?
1: ଯଦି ବିଧ୍ୱଂସକାରୀ ମାରଣାସ୍ତ୍ର ଉଦ୍ଭାବନ ଅପରାଧ ଭିତରେ ଗଣା ନ ହୁଏ, ତେବେ ମୋର ଏହି ସୃଷ୍ଟିକାରୀ ଆବିଷ୍କାର କାହିଁକି ଗହୀର ହେବ? ଧ୍ୱଂସ ପରିବର୍ତ୍ତେ ମୁଁ ତ ନୂଆ ଜୀବନଟିଏ ସୃଷ୍ଟି କରିଛି, ତା ପୁଣି ଅଭିନବ ଉପାୟରେ। ମୋର ଏ କାର୍ଯ୍ୟ ପାଇଁ ଯେକୌଣସି ପରିଣାମର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି।
2: ଅର୍ଡର୍ ଅର୍ଡର୍! ମୁଁ ବର୍ତ୍ତମାନ କେସ୍ ନମ୍ବର 51/2010 ଶ୍ରୀ ମଦନ ନାୟକ ବନାମ ଶ୍ରୀମତୀ ସୁମିତ୍ରା ନାୟକ ଉତ୍ତରାଧିକାର ମକଦ୍ଦମାର ଜବାବ ସୁଆଲ ପାଇଁ ଉଭୟ ପକ୍ଷକୁ ଆହ୍ୱାନ କରୁଛି। କେସ୍ର ବିବରଣୀ ପ୍ରଦାନ କରିବା ପାଇଁ ବାଦୀପକ୍ଷ ଓକିଲଙ୍କୁ ମୁଁ ଦାୟିତ୍ୱ ପ୍ରଦାନ କରୁଛି।
3: ଥ୍ୟାଙ୍କ ୟୁ ମିଲର୍ଡ଼। ଏ କେସ୍ ଏକ ସାଧାରଣ ପ୍ରପର୍ଟି ଇନହେରିଟେନ୍ସ ସୁଟ୍ ହେଲେ ମଧ୍ୟ ଏହା ଏକ ଅତ୍ୟନ୍ତ ଜଟିଳ ମକଦ୍ଦମା ୟୋର୍ ହାଇନେସ୍। ଏ କେସ୍ର ବାଦୀ ହେଲେ ଶ୍ରୀ ମଦନ ନାୟକ ଏବଂ ପ୍ରତିବାଦୀ ହେଲେ ଶ୍ରୀମତୀ ସୁମିତ୍ରା ନାୟକ। କେସ୍ର ବିବରଣୀ ହେଉଛି, ସୁମିତ୍ରା ନାୟକଙ୍କ ସ୍ୱାମୀ ସ୍ୱର୍ଗତ ମୋହନ ନାୟକ ଭାରତୀୟ ସେନାବାହିନୀର ଜଣେ କ୍ୟାପ୍ଟେନ୍ ଥିଲେ ଏବଂ ସୀମାନ୍ତରେ ଲଢ଼େଇ ସମୟରେ ସେ ମୃତ୍ୟୁବରଣ କଲେ। ସେ ନିସନ୍ତାନ ଅବସ୍ଥାରେ ମୃତ୍ୟୁବରଣ କରିଥିବାରୁ ତାଙ୍କ ବଡ଼ ଭାଇ ମଦନ ନାୟକଙ୍କ ପୁତ୍ର ଶ୍ରୀ ରବି ନାୟକ ସ୍ୱର୍ଗତ ମୋହନ ନାୟକଙ୍କର ସମସ୍ତ ସମ୍ପତ୍ତିର ସ୍ୱାଭାବିକ ଉତ୍ତରାଧିକାରୀ ହେବା କଥା। ମାତ୍ର ଏ ଭିତରେ କୌଣସି ଜଣେ ମନୋଜ କୁମାରଙ୍କୁ ପ୍ରତିବାଦୀ ପକ୍ଷରୁ ମୋହନ କୁମାରଙ୍କ ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କରାଯାଉଛି। ସେହି ବିଷୟରେ ସାକ୍ଷୀମାନଙ୍କୁ ଜବାବ ସୁଆଲ କରିବା ପାଇଁ ମୁଁ ମାନ୍ୟବର ବିଚାରପତିଙ୍କ ଅନୁମତି ପ୍ରାର୍ଥନା କରୁଛି।
2: କୋର୍ଟ ଆପଣଙ୍କୁ ଅନୁମତି ପ୍ରଦାନ କରୁଛି।
3: ଥ୍ୟାଙ୍କ ୟୁ ମିଲର୍ଡ଼, ଥ୍ୟାଙ୍କ ୟୁ। ମୋର ପ୍ରଥମ ସାକ୍ଷୀ ଶ୍ରୀମତୀ ସୁମିତ୍ରା ନାୟକ।
4: ମୁଁ ସୁମିତ୍ରା ନାୟକ। ମୁଁ ଗୀତା ଉପରେ ହାତ ରଖି କହୁଛି, ଯାହା କହିବି ସତ କହିବି, ସତ ଛଡ଼ା ଆଉ କିଛି କହିବିନି।
3: ମିସେସ୍ ନାୟକ, ଆପଣଙ୍କର ବର୍ତ୍ତମାନ ବୟସ କେତେ?
4: 32 ବର୍ଷ।
3: ଆପଣଙ୍କ ସ୍ୱାମୀ ମୋହନ କୁମାର କେତେ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କୁ ସେତେବେଳେ କେତେ ବର୍ଷ ହୋଇଥିଲା?
4: 10 ବର୍ଷ ତଳେ, ତାଙ୍କୁ ସେତେବେଳେ 26 ବର୍ଷ ହୋଇଥିଲା।
3: ତା ଅର୍ଥ ସେତେବେଳେ ଆପଣଙ୍କର ବୟସ ଥିଲା 22 ବର୍ଷ?
4: ଆଜ୍ଞା, ହଁ।
3: ବର୍ତ୍ତମାନ ଯେଉଁ ମନୋଜ କୁମାରଙ୍କୁ ଆପଣଙ୍କ ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କରାଯାଉଛି, ସିଏ ଆପଣଙ୍କର ଜନ୍ମିତ ପୁତ୍ର କି?
4: ଦେଖନ୍ତୁ, ମନୋଜ କୁମାରଙ୍କୁ ମୁଁ ଜନ୍ମ ଦେଇନଥିଲେ ମଧ୍ୟ ସେ ମୋ ସ୍ୱାମୀଙ୍କର ସନ୍ତାନ, ତେଣୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ।
3: ମୁଁ ଯେତିକି ପ୍ରଶ୍ନ ଆପଣଙ୍କୁ ପଚାରୁଛି କେବଳ ତାର ଉତ୍ତର ଦିଅନ୍ତୁ। ହଁ, ମନୋଜ କୁମାର ଆପଣଙ୍କର ଜନ୍ମିତ ସନ୍ତାନ କି?
4: ନା।
3: ଆପଣ ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଛନ୍ତି କି?
4: ନା।
3: ଏବେ ଆପଣ ଆସିପାରନ୍ତି, ଦ୍ୟାଟ୍ସ ଅଲ୍ ୟୋର୍ ଅନର୍। ମନୋଜ କୁମାର ଶ୍ରୀମତୀ ସୁମିତ୍ରା ନାୟକଙ୍କର ଜନ୍ମିତ ସନ୍ତାନ ନୁହନ୍ତି, କିମ୍ବା ସେ ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ ମଧ୍ୟ କରିନାହାନ୍ତି। ଯେଉଁ ମନୋଜ କୁମାରଙ୍କୁ ମୋହନ କୁମାରଙ୍କର ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କରାଯାଉଛି, ସିଏ ଜଣେ ବହୁ ରୂପିଆ ବ୍ୟତୀତ ଆଉ କିଛି ନୁହେଁ। ତେଣୁ ଏ ମକଦ୍ଦମାରେ ବିଚାର କରିବା ଭଳି ଆଉ କିଛି ଜଟିଳତା ଆପାତତଃ ନାହିଁ। ଏହି ସନ୍ତାନ ମୋହନ କୁମାରଙ୍କ ସମସ୍ତ ସମ୍ପତ୍ତିର ଅଧିକାରୀ ସ୍ୱାଭାବିକ ଭାବରେ ତାଙ୍କ ବଡ଼ ଭାଇ ମଦନ ନାୟକଙ୍କ ପୁଅ ଶ୍ରୀ ରବି ନାୟକ। ଏହି ସଂକ୍ରାନ୍ତୀୟ କାଗଜପତ୍ର ବାଦୀ ପକ୍ଷରୁ ଦାଖଲ କରାଯାଇଛି। ଏବେ ନିଷ୍ପତ୍ତି ଆପଣଙ୍କ ଉପରେ।
2: ବର୍ତ୍ତମାନ ପ୍ରତିବାଦୀ ପକ୍ଷର ଓକିଲଙ୍କୁ ମୁଁ ଆହ୍ୱାନ କରୁଛି, ତାଙ୍କ ଯୁକ୍ତି ଓ ସାକ୍ଷ୍ୟ ପ୍ରମାଣ ପେଶ କରନ୍ତୁ।
1: ପ୍ରତିବାଦୀ ପକ୍ଷରୁ କେହି ଓକିଲ ନାହାନ୍ତି ମିଲର୍ଡ଼। ମୁଁ ମୋର ପରିଚୟ ପତ୍ର ତଥା ମୋ ଗବେଷଣା ସଂକ୍ରାନ୍ତୀୟ ଆବଶ୍ୟକୀୟ କାଗଜପତ୍ର ଏବଂ ମନୋଜ କୁମାରଙ୍କ ଜନ୍ମଠାରୁ ଏଯାବତ୍ ସମସ୍ତ ଘଟଣାର ଭିଡ଼ିଓ କ୍ୟାସେଟ୍

0: 3 ଦିନ ପୂର୍ବରୁ ମାନ୍ୟବର ବିଚାରାଳୟଙ୍କ ପରୀକ୍ଷା ପାଇଁ ପେଶ୍ କରିଛି। ସେଥିରୁ ମାନ୍ୟବର ବିଚାରପତି ମହୋଦୟ ଅବଶ୍ୟ ଅବଗତ ହୋଇଥିବେ ଯେ ମୋହନ କୁମାରଙ୍କ ଶରୀରର ଜୀବକୋଷରୁ କ୍ଲୋନିଂ ପଦ୍ଧତିରେ ମନୋଜ କୁମାରଙ୍କର ଜନ୍ମ। ତେଣୁ ମନୋଜ କୁମାର ଜଣେ ବହୁରୂପିଆ ନୁହନ୍ତି କିମ୍ବା ଏଥିରେ କୌଣସି ଚାଲବାଜି ନାହିଁ।
1: ମାନ୍ୟବର ବିଚାରପତି ମହୋଦୟ, ଆମେ ଜାଣିବା ପାଇଁ ଚାହୁଁ ଯେ ଏ ପ୍ରକାର ତଥାକଥିତ ବଂଶଧରଙ୍କ ପାଇଁ ହିନ୍ଦୁ ଉତ୍ତରାଧିକାର ଆଇନରେ କିଛି ବ୍ୟବସ୍ଥା ଅଛି କି? ଯେଉଁ ଯୁବକକୁ ଆପଣ ଏଠାରେ ଦେଖୁଛନ୍ତି ତାଙ୍କର ବୟସ ମାତ୍ର 10 ବର୍ଷ ବୋଲି କୁହାଯାଇଛି, ଯଦିଓ ତାଙ୍କର ଆକୃତିରୁ ଏହା ଆଦୌ ବିଶ୍ୱାସଯୋଗ୍ୟ ମନେ ହେଉନାହିଁ। ୟୋର୍ ହାଇନେସ୍, 22-23 ବର୍ଷ ଜଣେ ଯୁବକଙ୍କୁ 26 ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ମୋହନ କୁମାରଙ୍କର ପୁଅ ବୋଲି ଦାବି କରିବା ବିଜ୍ଞାନର ଫେଳିକି ହେଇପାରେ ୟୋର୍ ହାଇନେସ୍। ମାତ୍ର ଆଇନ ପାଖରେ ସେ ପ୍ରକାର ଦାବିକୁ ମାନି ନେବା ପାଇଁ କିଛି ଧାରା ନାହିଁ। ଯେଉଁ ସନ୍ତାନକୁ ଶ୍ରୀମତୀ ସୁମିତ୍ରା ନାୟକ ଗର୍ଭରେ ଧରିନାହାନ୍ତି, ଜନ୍ମ ଦେଇନାହାନ୍ତି କିମ୍ବା ସ୍ତନ୍ୟ ଦାନ ମଧ୍ୟ କରିନାହାନ୍ତି, ସେଭଳି ଅଦ୍ଭୁତ ଜନ୍ମା ଜଣେ ଯୁବକ ଯେ ଆଇନ ଦୃଷ୍ଟିରେ ତାଙ୍କର ନେଚୁରାଲ ହେୟାର ନୁହନ୍ତି, ଏତିକି କୋର୍ଟଙ୍କ ନିକଟରେ ବାଦୀ ପକ୍ଷରୁ ମୋର ବିନମ୍ର ନିବେଦନ।
0: ୟୋର୍ ଅନର୍, ସନ୍ତାନର ପିତୃମାତୃ ପରିଚୟ ଜାଣିବା ପାଇଁ DNA ଫିଙ୍ଗରପ୍ରିଣ୍ଟର ପ୍ରମାଣ କୋର୍ଟରେ ଗୃହୀତ ହୋଇସାରିଛି। ଏ କ୍ଷେତ୍ରରେ ମଧ୍ୟ ମୋହନ କୁମାରଙ୍କ ସଂରକ୍ଷିତ ଶରୀରାଂଶ, ଯାହାକି ଉପଯୁକ୍ତ ସାକ୍ଷୀଙ୍କ ଉପସ୍ଥିତିରେ ଏଯାଏ ଯୌମୁଦ ଦିଆଯାଇ ରକ୍ତ ଭଣ୍ଡାରରେ ସୁରକ୍ଷିତ ରହିଛି, ସେଥିସହିତ ମିଳେଇ ପ୍ରମାଣ କରାଯାଇସାରିଛି ଯେ ଏ ଯୁବକ ମୃତ ମୋହନ କୁମାରଙ୍କର ଗୁଣସୂତ୍ରର ଅଧିକାରୀ। ବିଶିଷ୍ଟ ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ଦ୍ୱାରା ପ୍ରଦତ୍ତ ସେହି ସମ୍ପର୍କିତ ପ୍ରମାଣପତ୍ର ମୁଁ ଆପଣଙ୍କ ଗୋଚର ପାଇଁ ଉପସ୍ଥାପନ କରୁଛି। ୟୋର୍ ଅନର୍,
1: ମିଲର୍ଡ, ଉଭୟ ପିତା ଓ ମାତାଙ୍କ DNA ଫିଙ୍ଗରପ୍ରିଣ୍ଟ ସମ୍ପର୍କୀୟ ପ୍ରାମାଣିକତା ଏଯାଏ କୋର୍ଟରେ ଗୃହୀତ ହୋଇଆସିଛି। ମାତ୍ର କେବଳ ପିତୃ ପରିଚୟ ବହନ କରୁଥିବା DNA ଟେଷ୍ଟର ପ୍ରମାଣପତ୍ର ତ ଏଯାଏ କୋର୍ଟରେ ମାନ୍ୟତା ପାଇନାହିଁ। କଥାଟିକୁ ଆହୁରି ସରଳ କରି କହିଲେ, ଶ୍ରୀମତୀ ସୁମିତ୍ରା ନାୟକଙ୍କ ଗର୍ଭରୁ ଜନ୍ମିନଥିବା ମୋହନ କୁମାରଙ୍କର ସନ୍ତାନକୁ ତାଙ୍କ ବଂଶଧର ବୋଲି କୋର୍ଟ ଗ୍ରହଣ କରିବେ କି? ଏବଂ ସେ କ୍ଷେତ୍ରରେ ବିବାହ ବହିର୍ଭୂତ ସମ୍ପର୍କରୁ ଜନ୍ମଲାଭ କରିଥିବା ସନ୍ତାନକୁ ନାର୍ଯ୍ୟ ଉତ୍ତରାଧିକାରୀ ବୋଲି କୋର୍ଟ ମାନ୍ୟତା ଦେବ କି?
2: ଅର୍ଡର୍, ଅର୍ଡର୍! ଏ ମକଦ୍ଦମା ଏକ ଜଟିଳ ଓ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିବା ଦୃଷ୍ଟିରୁ ଏବଂ ଏଭଳି ସନ୍ତାନର ଉତ୍ତରାଧିକାର ସମ୍ପର୍କରେ ଆଇନରେ କୌଣସି ସ୍ପଷ୍ଟ ସଙ୍କେତ ନଥିବାରୁ ଏହାକୁ ଏକ ଅଭିନବ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରି କୋର୍ଟ ଏ ବିଷୟରେ ସବିଶେଷ ଆଇନଗତ ବିଚାର ବିମର୍ଶ ପାଇଁ ଦେଶର ସୁପ୍ରିମକୋର୍ଟ ତଥା ବିଶିଷ୍ଟ ଆଇନ ବିଶାରଦଙ୍କ ସୁଚିନ୍ତିତ ପରାମର୍ଶ ଲୋଡ଼ିବାକୁ ସିଦ୍ଧାନ୍ତ ଗ୍ରହଣ କରୁଛି। ତେଣୁ ଏ ମକଦ୍ଦମାର ପରବର୍ତ୍ତୀ ବିଚାର ତାରିଖ 6 ମାସ ଘୁଞ୍ଚାଇ ଦିଆଯାଇ ଆସନ୍ତା ମାର୍ଚ୍ଚ 15 ତାରିଖକୁ ଧାର୍ଯ୍ୟ କରାଯାଇଛି। ସେହିଦିନ ଏ ସଂକ୍ରାନ୍ତରେ ବିଚାର ପୁଣି ଆରମ୍ଭ ହେବ। ସେ ପର୍ଯ୍ୟନ୍ତ ଏ କେସ୍ର ବିଚାର ସ୍ଥଗିତ ରହିଲା।
0: ଆମେ ଏବେ ଆସୁଛୁ ଭାଉଜ।
3: ଆପଣଙ୍କ ଋଣ ଏ ଜୀବନରେ ମୁଁ ଶୁଝିପାରିବିନି ଡକ୍ଟର ଭାର୍ଗବ।
0: ଏଥିରେ ଋଣ କିଛି ନାହିଁ ଭାଉଜ, ଏଥିରେ ମୋ ନିଜର ମଧ୍ୟ ସ୍ୱାର୍ଥ ରହିଛି।
3: ଆପଣଙ୍କ ସ୍ୱାର୍ଥ?
0: ମଣିଷ ଉପରେ କ୍ଲୋନିଂ ପଦ୍ଧତିର ସଫଳ ପ୍ରୟୋଗକାରୀ ସର୍ବପ୍ରଥମ ବୈଜ୍ଞାନିକ ହେବାର ଗୌରବ ମୋର ସ୍ୱାର୍ଥ ନୁହେଁ।
3: ଆପଣଙ୍କ ବିଜ୍ଞାନରୁ ମୁଁ କିଛି ବୁଝିନି ଡକ୍ଟର, ହେଲେ ମନୋଜ ଭିତରେ ଯେ ମୁଁ ମୋହନକୁ ଦେଖିପାରୁଛି ଏତିକି ମୋ ପାଇଁ ସବୁଠୁ ବଡ଼ ପ୍ରାପ୍ତି। ଏଣିକି ମନୋଜ ମୋ ପାଖରେ ରହିବ ତ?
0: ନା ଭାଉଜ, ମନୋଜକୁ ମୁଁ ମୋ ପାଖରୁ ଛାଡ଼ିପାରିବିନି।
3: ଏ କେମିତି କଥା?
0: ତା ଉପରେ ମୋର ଅଧ୍ୟୟନ ଆଉ ଗବେଷଣା ଶେଷ ହେଇନି ଭାଉଜ। ବିଶେଷ କରି ସାମାଜିକ ମଣିଷ ଭାବରେ ସେ କେତେଦୂର ସଫଳ ହେବ ସେ ବିଷୟରେ ମୁଁ ଏବେ ବି ତାକୁ ଉପଯୁକ୍ତ ଭାବରେ ଗଢ଼ିନି।
3: ମୁଁ ଆଉ କିଛି ଶୁଣିବିନି, ମନୋଜ ଏବେଠୁ ମୋ ପାଖରେ ରହିବ। ସମାଜରେ ନ ରହିଲେ ସେ ସାମାଜିକ ମଣିଷ ହେବ କେମିତି? ଆପଣଙ୍କ ଲାବୋରେଟୋରୀରେ ସେ ସମାଜ ଜୀବନ ପାଇବ କେଉଁଠୁ? ସେ ତ ଏଯାଏଁ କଥା କହିବା ବି ଶିଖିନି ମୁଁ ଦେଖୁଛି
0: ଭାଉଜ। ତାପରେ ଆହୁରି ଢେର ପରୀକ୍ଷା ବାକି ଅଛି, ତାକୁ ଆପଣ ଜଣେ ସ୍ୱାଭାବିକ ମଣିଷ ବୋଲି ଆଦୌ ଭାବନ୍ତୁନି। ଅନ୍ତତଃ ଆଉ ବର୍ଷଟିଏ ସେ ମୋ ପାଖରେ ରହିବ। ସେ କଥା କହି ଜାଣେ, 4ଟା ଭାଷାରେ କଥା କହିପାରେ, ହେଲେ କେତେକ କାରଣରୁ ସେଇଟା ମୁଁ ବନ୍ଦ କରିଦେଇଛି।
3: ଠିକ୍ ଅଛି, ଆଉ ବର୍ଷେ ସେ ଆପଣଙ୍କ ପାଖରେ ରହିବ, ମାତ୍ର ଆଜି ଦିନକ ସେ ମୋ ପାଖରେ ରହୁ ପ୍ଲିଜ୍, ପ୍ଲିଜ୍ ଡକ୍ଟର।
0: ଆଚ୍ଛା ଠିକ୍ ଅଛି, ଆଜି ରାତିଟା ସେ ଆପଣଙ୍କ ପାଖରେ ରହୁ, କିନ୍ତୁ ଆପଣ ଟିକେ ସତର୍କ ରହିବେ।
3: ଆଜ୍ଞା।
0: କିଛି ଅସୁବିଧା ବା ଅସ୍ୱାଭାବିକତା ଦେଖିଲେ

0: ମୋତେ ସାଙ୍ଗେ ସାଙ୍ଗେ ଫୋନ୍ କରିବେ।
1: ଠିକ୍ ଅଛି।
0: ବିଶେଷ କରି କୌଣସି ବାହାର ଲୋକ ସାଙ୍ଗରେ ମିଳାମିଶା କରିବା ପାଇଁ ଆଦୌ ସୁଯୋଗ ଦେବେନି, ତାକୁ କଥା କହିବାକୁ ମଧ୍ୟ ବାଧ୍ୟ କରିବେନି।
1: ହଁ, ମୁଁ ସତର୍କ ରହିବି, ସବୁ ବିଷୟରେ ନଜର ରଖିବି।
0: ତାହେଲେ ମୁଁ ଆସୁଛି।
1: ଆଜ୍ଞା।

0: ରବିବାବୁ, ଏଥର କିସ ଦରକାର ପଡ଼ିଲା ହେ?
1: କାହିଁ ଆସିବାକୁ କ'ଣ ମନା ଅଛି?
0: କିସ ଦରକାରଟା କହ ନୁଆ, କିସ ଦରକାରଟା କହ, ନାଇଁ ତ ରାସ୍ତା ନା ପୋ।
1: ମୋର କ'ଣ ଦରକାର ସେ କଥା ତୋର ଜାଣିବା ଦରକାର ନାହିଁ, ଆଉ ତୁ ମୋତେ ରାସ୍ତା ନା ପିଇବାକୁ କହିବୁ?
0: ଆମା ଆମା ଦେଖିବା ସମ୍ମା କି ଆସି ଦେଖିବା ସମ୍ମା
2: କିଲୋ ଏମିତି ଚିଲଉଛୁ କାହିଁକି?
3: ଆରେ ରବି, ତୁ କେତେବେଳେ ଆସିଲୁ?
1: ଏଇ ତ ଏବେ। ଆଚ୍ଛା ତମେ କହିଲ ଖୁଡ଼ି, ଏ ଘରର ପୁଅ ନ ହୋଇପାରିଲି ନାହିଁ, ହେଲେ ମୁଁ କ'ଣ ତମର କେହି ନୁହଁ, ରକ୍ତ ଲଗା ପୁତୁରା ପରା।
3: କିଏ ମନା କଲା?
1: ତମ ଚାକରାଣୀ କହୁଛି ଏତେବେଳେ କୁଆଡ଼େ ଆସିଲ, କିସ ଦରକାର କୁହ, ନହେଲେ ରାସ୍ତା ନା ପୁଅ। ତମେ ଯାହା କୁହ ଖୁଡ଼ି, ଚାକର ଚାକରାଣୀଙ୍କୁ ତାଙ୍କ ସୀମା ଭିତରେ ରଖିବା ଉଚିତ।
3: ତାର ଏମିତି କହିବା ଠିକ୍ ହେଇନି, ଏଣିକି ତାକୁ ମୁଁ ସୀମା ଭିତରେ ରଖିବି। ହେଲେ ରବି, ତୁ ତ ଏମିତି ତୁଚ୍ଛାଟାରେ ଏଣେ ତେଣେ ବୁଲିବା ପିଲା ନୁହଁ, ଏ ସନ୍ଧ୍ୟାବେଳଟାରେ ଏଠିକି ଆସିବା ପଛରେ ତୋର ତ ପୁଣି କିଛି ଗୋଟେ କାରଣ ଥିବ। ସେଇଟା ତ ତାକୁ କହିଦେଇଥିଲେ କଥା ଛିଡ଼ିଥାନ୍ତା, ଚାକର ବାକରଙ୍କ ସାଗରେ ମୁହଁ ଲାଗିବା ତୋର ବି ଠିକ୍ ହେଇନି।
1: ନାଇଁ କାରଣଟା ସେମିତି କିଛି ଖାସ୍ ନୁହେଁ ମୋ ଖୁଡ଼ି, ଏଇ ମନୋଜ ସାଙ୍ଗରେ ଟିକେ କଥା ବସାଇବା ପାଇଁ ଚାଲି ଆସିଥିଲି, ଶୁଣିଲି ସିଏ ଏବେ ଏଇଠି ରହୁଛି।
3: ହଁ ରହୁଛି, ହେଲେ ସେ କାହା ସାଙ୍ଗରେ ମିଶିପାରିବନି କି କଥାବସା ହେବନି।
1: କାହିଁକି ସିଏ କ'ଣ କଥା କହି ଜାଣିନି? ଡକ୍ଟର ଭାର୍ଗବ ଏଡ଼ବଡ଼ ଜଣେ ବୈଜ୍ଞାନିକ ହେଇ ତାକୁ କଥା କହିବା ଶିଖେଇ ନାହାନ୍ତି।
3: ଦେଖ ରବି, କୋର୍ଟ କଚେରୀ ଯାଇ ତ କଥା ଗଲା, ଏବେ ଯାହା ହେବ ସେଇ କୋର୍ଟ କଚେରୀ ଜରିଆରେ ହିଁ ହେବ, ଘରେ ପୁଣି କିଏ କଥାବାର୍ତ୍ତା?
1: କୋର୍ଟ କଚେରୀ ଯାଏ ତ କଥା ତମେ ନେଲ, ଆମେ କ'ଣ ନେଇଛୁ? ଆମେ ତ ଶାନ୍ତିରେ ସବୁ କଥା ନିଷ୍ପତ୍ତି ଚାହୁଁଥିଲୁ।
3: ନିଷ୍ପତ୍ତି କି ନିଷ୍ପତ୍ତି? ମୁଁ ପୋଷ୍ୟ ପୁତ୍ର ଗ୍ରହଣ କରିବି ନ କରିବି ସେ ନିଷ୍ପତ୍ତି ତମେ ନେବ, ମୋତେ ସେଥିପାଇଁ ବାଧ୍ୟ କରିବ?
1: ବାଧ୍ୟ କରିବାର ହେଇଥିଲେ ଆମେ 10 ବର୍ଷ କାଳ ଚୁପଚାପ ରହିନାହାନ୍ତୁ,
3: ନହେଲେ କ'ଣ କରିଥାନ୍ତ?
1: ତମ ମନରେ ଯେ ଏତେ କଥା ଥିଲା ଆମେ ଗୋଟେ ଜାଣିନଥିଲୁ ଖୁଡ଼ି।
3: ହଉ ଏବେ ତ ଜାଣିଲ।
1: ସେ ବହୁ ରୂପିଆକୁ ଡାକ, ମୁଁ ତା ସାଙ୍ଗରେ କଥା ହେବି।
3: ନା ସେ କାହାରି ସାଙ୍ଗରେ କଥା ହେବନି।
1: କାହିଁକି? ଗୁମରଟା ପଦାରେ ପଡ଼ିଯିବ।
3: କ'ଣ ଗୁମର?
1: ସେ କଥା କ'ଣ ଏଯାଏ ମୁଁ ଜାଣିଲିଣି?
3: ଓ ସେଇଟା ତେବେ ଜାଣିବା ପାଇଁ ଆସିଛୁ।
1: ମୁଁ ଜାଣିବା ପାଇଁ ଆସିଛି ଏ ହାଇବ୍ରିଡ୍ ବ୍ରଏଲର ମଣିଷଟିର ଖାଲି ଦେହଟିଏ ଅଛି ନା ଆଉ ବି କିଛି ଅଛି, ମୁଁ ତାକୁ ଦେଖା କରିବି ଆଉ କଥା ହେବି।
3: ତୁ ନିଜର ସୀମା ଭୁଲି ଯାଉଛୁ ରବି।
1: ମୁଁ ଢେର ଦିନ ସୀମା ଭିତରେ ରହିଲି ଖୁଡ଼ି, ଦୀର୍ଘ 10 ବର୍ଷ, ଆଉ ତମେ ମୋତେ ସୀମା ଭିତରେ ରଖିପାରିବନି। ମୁଁ ଆଜି ଅଲବତ୍ ସେ ବ୍ରଏଲର ସହିତ କଥା ହେବି ହେବି ହେବି, ତାକୁ ପରୀକ୍ଷା କରି ଦେଖିବି ଦେଖିବି ମୋତେ କିଏ ଅଟକାଇବ।
4: ଖବରଦାର ରବି, ଉପରକୁ ଯାଆନା କହି ଦଉଛି।
1: ଯାଉଛି ଖୁଡ଼ି, ସତ କହୁଛି, ଓହୋ କିଛି ଖରାପ ଉଦ୍ଦେଶ୍ୟ ରଖିକିରି ମୁଁ ଏଠିକି ଆସିନଥିଲି, ହେଲେ ଓହୋ ଇଏ ମାଡ଼।

0: ମାର ମୁଁ କେବେ ଭୁଲି ପାରିବିନି।
1: କବାଟ ବନ୍ଦ କର ସାର ମା, କବାଟ ବନ୍ଦ କର।
2: ଏତେ ବୋଲାଙ୍କ ଦେ ମା,
1: ଏ ତୁ କଣ କଲୁ ମନୁ, ତାକୁ ମାରି ମାରି ରକ୍ତ ଖାଇଦେଲୁ। ମନୋଜ ତୁ ଚାଲ ତୋ ରୁମ୍କୁ ଯାଇ ତୁ ବିଶ୍ରାମ ନେବୁ, ଚାଲ। ଡକ୍ଟର ଭାର୍ଗବଙ୍କ ବାରଣ ନ ମାନି ମୁଁ ଭୁଲ କରିଛି।

ହ୍ୟାଲୋ, ମୁଁ ସୁମିତ୍ରା ନାୟକ କହୁଛି। ମୋ ଉତ୍ତରାଧିକାରୀକୁ ମୁଁ ଗୁଳି କରିଦେଇଛି, ମୋ ଉତ୍ତରାଧିକାରୀକୁ ମୁଁ ଗୁଳି କରି ହତ୍ୟା କରିଦେଇଛି। ଡକ୍ଟର ଭାର୍ଗବ, ଆପଣ ତିଆରି କରିଥିବା କଲମୀ ମଣିଷ ଆଉ ପ୍ରକୃତ ମଣିଷ ଭିତରେ ଫରକ ଅଛି। ଡକ୍ଟର ଭାର୍ଗବ, କଲମୀ ମଣିଷ ଶୀଘ୍ର ବଢ଼ୁଥିବା ଗୋଟେ ମଣିଷ ହେଇପାରେ, ହେଲେ ସ୍ୱାଭାବିକ ମଣିଷ ନୁହେଁ। ଏ ସମାଜରେ ସେ ବଞ୍ଚିବା ଉଚିତ ନୁହେଁ। କଲମୀ ମଣିଷ ଏ ସମାଜର ଶତ୍ରୁ, ସଭ୍ୟତାର ଶତ୍ରୁ, ତେଣୁ ତାକୁ ନିଜ ହାତରେ ମୁଁ ଶେଷ କରିଦେଇଛି। ଡକ୍ଟର ଭାର୍ଗବ।

0: Exchange views on advancing Quad cooperation across priority areas, review progress on ongoing Quad initiatives, and reflect on recent development in the Indo-Pacific region and other international issues of mutual concern. Home Minister Amit Shah will visit India's border region over the next few days and hold security-related meetings. Sources said he will reach Bikaner, Rajasthan tonight and will visit the BSF's Sancho border outpost in the morning tomorrow, where he will interact with the security forces and inaugurate welfare schemes for them. In the afternoon, he will review the security situation in the border region of Bikaner. Officials said the Home Minister and the Rajasthan government, BSF officials along with the district collectors and superintendent of police from five borders district will attend the meeting. At Asian Under-23 Wrestling Championships in Da Nang, Vietnam, Indian wrestlers put up a dominant show, securing two gold medal today. And that's the end of the news bulletin.
1: Sunuthile Hindi o Ingraji re sambada relay kari prachar kalu Akashbani Delhi kendra ru Akashbani Bhavani patana studio hall re samay rati 11ta baji 10 minute. ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ। ସକାଳ 6:30ରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 6:35ରେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଶୀର୍ଷକରେ ଓଡ଼ିଆରେ ଆଲୋଚନା ଶୁଣିବେ। ସକାଳ 7:25ରେ ଆଲୋଚନା କରିବେ ବିଶ୍ୱନାଥ ହୋତା ଚାଷର କଥା। ସକାଳ 7:40ରେ ସଙ୍ଗୀତ ଲହରୀରେ ଶୁଣିବେ ଆଧୁନିକ ଗୀତ। ସକାଳ 7:45ରେ ଗୀତ ଗୀତାଞ୍ଜଳିରେ ଶୁଣିବେ କିଛି ଭକ୍ତି ଗୀତ। ସକାଳ 8:30ରେ ସକାଳ 8:45ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସକାଳ 9:00ରେ ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30ରେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10ରେ। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55ରେ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।